ଆକାଶବାଣୀ ବ୍ରହ୍ମପୁର ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସ 20 ଦିନ ଇଂରାଜୀ 2026 ମସିହା ମେ ମାସ 11 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58:20 ସକାଳର ଏହି ଶାନ୍ତ ଶୀତଳ ମନୋରମ ପରିବେଶରେ ପ୍ରିୟ ଶ୍ରୋତବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ ଯୋଗେ ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ହଁ ଶ୍ରୋତବନ୍ଧୁ, ସବୁକିଛି ଜୀବନରେ ସମ୍ଭବ ହୋଇପାରେ ଯଦି ଆମେ ବିଶ୍ୱାସ ରଖିଛେ। ତେଣୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ନିଜ ଭିତରେ ବିଶ୍ୱାସ ଆଣନ୍ତୁ, ତା ପରବର୍ତ୍ତୀ ସମୟରେ ସେହି କାର୍ଯ୍ୟ ଆରମ୍ଭ କରନ୍ତୁ। ଦେଖିବେ ନିହାତି ରୂପେ ଆପଣ ସେଥିରେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଓ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଦେବଦେବ ମହାଦେବଙ୍କ ମହିମା ଅପାର। ଓମ୍ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରିଦେଲେ ମନରେ ଶାନ୍ତି ଓ ଭକ୍ତିର ସଞ୍ଚାର ହୋଇଥାଏ। ସେ ସୃଷ୍ଟି ସ୍ଥିତି ଓ ସଂହାରର ଅଧୀଶ୍ୱର ଅଟନ୍ତି। ମହାଦେବଙ୍କ ରୂପ ଅତ୍ୟନ୍ତ ଅଲୌକିକ ଏବଂ ଆଧ୍ୟାତ୍ମିକ। ଜଟାରେ ଗଙ୍ଗା, ମସ୍ତକରେ ଚନ୍ଦ୍ର ଓ କଣ୍ଠରେ ବିଷ ଧାରଣ କରିଥିବାରୁ ସେ ନୀଳକଣ୍ଠ ରୂପେ ଭକ୍ତଙ୍କ ମନରେ ପରିଚୟ ପାଇଛନ୍ତି। ତାଙ୍କ ତୃତୀୟ ନୟନ ଜ୍ଞାନ, ଶକ୍ତି ଓ ସତ୍ୟର ପ୍ରତୀକ ଅଟେ। ଭଗବାନ ଶିବଙ୍କ ନାମ ସ୍ମରଣ ଦ୍ୱାରା ଭକ୍ତଙ୍କ ଦୁଃଖ ଦୂର ହୋଇଥାଏ ଏବଂ ଜୀବନକୁ ସତ୍ପଥରେ ଆଗେଇ ନେବାର ପ୍ରେରଣା ମଧ୍ୟ ପାଇଥାଏ। ଶୁଣିବା ଆମର ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି, ନେଇଛୁ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରେ। ଗାଇଛନ୍ତି ସିକନ୍ଦର ଆଲାମ ଓ ତୃପ୍ତି ଦାସ।

ବ୍ରହ୍ମ ସ୍ୱରୂପକୁ ସର୍ବୋଚ୍ଚ ସତ୍ୟ ବୋଲି ମନାଯାଏ। ଏହା ଆକାରହୀନ ବା ନିରାକାର ଅନନ୍ତ ଅବିନାଶୀ ଏବଂ ସମଗ୍ର ସୃଷ୍ଟିର ମୂଳ ଶକ୍ତି। ଉପନିଷଦରେ କୁହାଯାଇଛି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଅର୍ଥାତ୍ ବ୍ରହ୍ମ ଏକମାତ୍ର ସତ୍ୟ ଯାହାର ଦ୍ୱିତୀୟରେ ଆଉ କିଛି ନାହିଁ। ବ୍ରହ୍ମସ୍ୱରୂପକୁ ମାନବ ଚକ୍ଷୁରେ ଦେଖିବା ସମ୍ଭବ ନୁହେଁ, କିନ୍ତୁ ତାହାକୁ ଅନୁଭବ କରାଯାଇପାରେ। ବ୍ରହ୍ମ ସମସ୍ତ ଜୀବ ଏବଂ ପ୍ରକୃତିରେ ପରିବ୍ୟାପ୍ତ। ଶାନ୍ତି, ପ୍ରେମ, କରୁଣା ଓ ସତ୍ୟରେ ବ୍ରହ୍ମଙ୍କ ଅନୁଭୂତି ହୋଇଥାଏ। ଶୁଣିବା ଆମର ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି ନେଇଛୁ ସନ୍ଥ କବି ଭୀମ ଭୋଇଙ୍କ ରଚନାରେ, ଗାଇଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ପରିଷଦର କଳାକାର।

0: କଟକ କେନ୍ଦ୍ରରୁ
1: ହୋଇଥିଲେ। ତାହାଙ୍କର ଏକମାତ୍ର ପୁତ୍ର ଭୃଗୁ ବାଲ୍ୟକାଳରୁ ଅତ୍ୟନ୍ତ ମେଧାବୀ ଓ ବୁଦ୍ଧିମାନ ଥିଲେ। ପୁତ୍ରକୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ନିମିତ୍ତ ପିତା ତାଙ୍କୁ ଜଣେ ଜ୍ଞାନୀ ଋଷିଙ୍କ ନିକଟକୁ ପଠାଇଲେ। ଭୃଗୁ ଗୁରୁଗୃହରେ ରହି ବେଦ ଓ ବ୍ରହ୍ମତତ୍ତ୍ୱ ଅଧ୍ୟୟନ କଲେ। ଶିକ୍ଷା ସମାପନ ପରେ ସେ ଗୁରୁଙ୍କୁ ପ୍ରଶ୍ନ କଲେ, ଗୁରୁଦେବ, ଆପଣ ମୋତେ ବେଦ ଓ ବ୍ରହ୍ମତତ୍ତ୍ୱ ଶିକ୍ଷା ଦେଲେ, ମାତ୍ର ବ୍ରହ୍ମଙ୍କ ସ୍ୱରୂପ କିପରି ମନରେ ଚିନ୍ତନ କରାଯାଇପାରିବ ସେହି ବିଷୟ ମୋତେ ଶିଖାଇଲେ ନାହିଁ। ସେତେବେଳେ ଗୁରୁ ତାହାଙ୍କୁ କହିଲେ, ବତ୍ସ, ମୋ ନିକଟରେ ତୁମର ବିଦ୍ୟା ଅଧ୍ୟୟନ ଶେଷ ହୋଇଛି। ତୁମର ପିତା ମହର୍ଷି ବରୁଣ ବ୍ରହ୍ମବିଦ୍ୟାରେ ଅସାଧାରଣ ଜ୍ଞାନର ଅଧିକାରୀ ଅଟନ୍ତି, ସୁତରାଂ ସେ ତୁମକୁ ଏ ଦିଗରେ ଉପଯୁକ୍ତ ମାର୍ଗ ନିର୍ଦ୍ଦେଶ କରିପାରିବେ। ଏହାପରେ ଭୃଗୁ ଗୁରୁଙ୍କର ଆଶୀର୍ବାଦ ଲାଭ କରି ପିତାଙ୍କ ନିକଟକୁ ଫେରିଆସିଲେ ଏବଂ ପିତାଙ୍କ ଚରଣରେ ପ୍ରଣିପାତ ପୂର୍ବକ ତାହାଙ୍କୁ ପ୍ରଶ୍ନ କଲେ, ପିତୃଦେବ, ମୁଁ ଗୁରୁଙ୍କଠାରୁ ବେଦବିଦ୍ୟା ଓ ବ୍ରହ୍ମତତ୍ତ୍ୱ ବିଷୟକ ଜ୍ଞାନ ଅର୍ଜନ କରିଛି, ମାତ୍ର ବ୍ରହ୍ମଙ୍କୁ କିପରି ଉପଲବ୍ଧି କରାଯାଏ ତାହା ଶିକ୍ଷା ଲାଭ କରିପାରିନାହିଁ। ଗୁରୁଙ୍କୁ ଏହି ବିଷୟରେ ପ୍ରଶ୍ନ ପଚାରିବାରୁ ଏ ବିଷୟରେ ଆପଣ ହିଁ ମୋତେ ଉପଯୁକ୍ତ ମାର୍ଗ ନିର୍ଦ୍ଦେଶ କରିପାରିବେ ବୋଲି ସେ କହିଲେ। ସୁତରାଂ ବ୍ରହ୍ମଙ୍କୁ କିପରି ମନ ଓ ହୃଦୟ ଅନୁଭବ କରାଯାଇପାରିବ ସେହି ଉପାୟ ମୋତେ ବତାଇ ଦିଅନ୍ତୁ। ସେତେବେଳେ ପିତା ତାହାଙ୍କୁ କହିଲେ, ପୁତ୍ର, ଯାହାଙ୍କଠାରୁ ସୃଷ୍ଟିର ସମସ୍ତ ଜୀବ ଜନ୍ମଲାଭ କରିଛନ୍ତି, ଯାହାଙ୍କ ଯୋଗୁଁ ସକଳ ଜୀବ ବଞ୍ଚି ରହନ୍ତି, ପୁନର୍ବାର ସକଳ ଜୀବ ଯାହାଙ୍କ ନିକଟକୁ ଫେରିଯାଆନ୍ତି, ସେ ହେଉଛନ୍ତି ବ୍ରହ୍ମ। ତାହାଙ୍କୁ କିପରି ଉପଲବ୍ଧି କରିବ ତାହା ବାକ୍ୟରେ ବୁଝାଇ ହେବ ନାହିଁ, ସେଥିପାଇଁ ତପସ୍ୟା କରିବା ନିତାନ୍ତ ଆବଶ୍ୟକ। ଏହା ଶୁଣି ଭୃଗୁ ପ୍ରଶ୍ନ କଲେ, ପିତୃଦେବ, ତପସ୍ୟା କ'ଣ? ମହର୍ଷି ବରୁଣ କହିଲେ, ଏକାଗ୍ରତା ହିଁ ତପସ୍ୟାର ମୂଳ ଭିତ୍ତି। ଆହାର ଓ ନିଦ୍ରା ପରିହାର ପୂର୍ବକ ଯେକୌଣସି ବିଷୟ ଏକାଗ୍ର ଚିତ୍ତରେ ଅନବରତ ଚିନ୍ତା କରିବା ହିଁ ତପସ୍ୟା। ଗୃହସ୍ଥ, ସନ୍ନ୍ୟାସୀ, ଗୁରୁ, ଛାତ୍ର, ବିଜ୍ଞାନୀ ଓ ସଙ୍ଗୀତଜ୍ଞ ପ୍ରତ୍ୟେକଙ୍କ ଜୀବନରେ ତପସ୍ୟାର ପ୍ରୟୋଜନ ରହିଛି। ସନ୍ନ୍ୟାସୀର ଗଭୀର ଈଶ୍ୱର ଚିନ୍ତା, ଛାତ୍ର ଓ ଶିକ୍ଷକଙ୍କର ଅନବରତ ଶିକ୍ଷା ଅନୁଶୀଳନ, ବିଜ୍ଞାନୀର ଅହୋରାତ୍ର ତତ୍ତ୍ୱ ଅନୁସନ୍ଧାନ ଏବଂ ସଙ୍ଗୀତଜ୍ଞର ସ୍ୱର ଗବେଷଣା ପ୍ରଭୃତି ହେଉଛି ତପସ୍ୟା। ସୁତରାଂ ତୁମେ ବ୍ରହ୍ମଙ୍କ ବିଷୟ ଏକାଗ୍ର ଚିତ୍ତରେ ଚିନ୍ତନ ପୂର୍ବକ ତପସ୍ୟା କର। ଏହାପରେ ଭୃଗୁ ବନକୁ ଯାଇ କଠୋର ତପସ୍ୟାରେ ନିମଜ୍ଜିତ ହେଲେ। କିଛି କାଳ ପରେ ଗୃହକୁ ଫେରି ପିତାଙ୍କୁ କହିଲେ, ପିତୃଦେବ, ତପସ୍ୟାରୁ ମୁଁ ଉପଲବ୍ଧି କଲି ଯେ ଅନ୍ନ ହିଁ ହେଉଛି ବ୍ରହ୍ମ। ଏହା ଶୁଣି ପିତା କହିଲେ, ବତ୍ସ, ଅନ୍ନ ହେଉଛି ଏକ ଖାଦ୍ୟବସ୍ତୁ, ତାହାର ଉତ୍ପତ୍ତି ଓ କ୍ଷୟ ରହିଛି, ମାତ୍ର ବ୍ରହ୍ମ ବିନାଶଶୀଳ ନୁହନ୍ତି, ସେ ଚିରନ୍ତନ, ସୁତରାଂ ଅନ୍ନ କଦାପି ବ୍ରହ୍ମ ନୁହେଁ। ତୁମେ ଆହୁରି ତପସ୍ୟା କର। ଭୃଗୁ ପୁନର୍ବାର କଠୋର ତପସ୍ୟା କଲେ ଏବଂ କିଛି କାଳ ପରେ ଫେରିଆସି କହିଲେ, ପିତୃଦେବ, ମନ ହେଉଛି ବ୍ରହ୍ମ। ଏହା ଶୁଣି ପିତା ବରୁଣ କହିଲେ, ବତ୍ସ, ମନ ହେଉଛି ପରିବର୍ତ୍ତନଶୀଳ, ମାତ୍ର ବ୍ରହ୍ମ ଅପରିବର୍ତ୍ତନୀୟ ଅଟନ୍ତି, ସୁତରାଂ ମନ କଦାପି ବ୍ରହ୍ମ ନୁହେଁ। ତୁମେ ପୁନର୍ବାର ତପସ୍ୟା କର। ଏହିଥର କଠୋର ତପସ୍ୟା କରିବା ପରେ ଭୃଗୁ ପିତାଙ୍କୁ କହିଲେ ଯେ ପ୍ରାଣ ହେଉଛି ବ୍ରହ୍ମ। ପିତା ଏଥିରେ ସମ୍ମତ ନ ହୋଇ ତାଙ୍କୁ ପୁନର୍ବାର ତପସ୍ୟା କରିବାକୁ କହିଲେ। ଏହିଥର ତପସ୍ୟାରୁ ଫେରି ଭୃଗୁ କହିଲେ, ପିତୃଦେବ, ଜ୍ଞାନ ହିଁ ହେଉଛି ବ୍ରହ୍ମ। ଋଷି ବରୁଣ ଜାଣିପାରିଲେ ଯେ ଅଧିକରୁ ଅଧିକ ତପସ୍ୟା ଦ୍ୱାରା ପୁତ୍ର ଚିନ୍ତାଧାରା କ୍ରମଶଃ ସୂକ୍ଷ୍ମରୁ ସୂକ୍ଷ୍ମତର ହେଉଛି, ସୁତରାଂ ସେ ପୁତ୍ରକୁ କହିଲେ, ବତ୍ସ, ତୁମେ ଆହୁରି ତପସ୍ୟା କର। ଏହିଥର ଭୃଗୁ ବନ ମଧ୍ୟରେ ଅଧିକ କଠୋର ତପସ୍ୟାରେ ନିମଜ୍ଜିତ ହେଲେ ଏବଂ କିଛି କାଳ ପରେ ପିତାଙ୍କ ନିକଟକୁ ଫେରିଆସି କହିଲେ, ପିତୃଦେବ, ଆନନ୍ଦ ହିଁ ହେଉଛି ବ୍ରହ୍ମ। ପିତା ପୁତ୍ରର ମତକୁ ସମର୍ଥନ କରି କହିଲେ, ବତ୍ସ, ବାସ୍ତବରେ ବ୍ରହ୍ମ ହେଉଛନ୍ତି ଆନନ୍ଦମୟ, ଏହି ଆନନ୍ଦରୁ ଜୀବମାନଙ୍କ ସୃଷ୍ଟି ହୋଇଛି, ଏହି ଆନନ୍ଦରେ ହିଁ ସକଳ ଜୀବଙ୍କର ସ୍ଥିତି ଏବଂ ଆନନ୍ଦରେ ହିଁ ସେମାନଙ୍କର ବିଲୟ ଘଟିଥାଏ। କଠୋର ତପସ୍ୟା ଦ୍ୱାରା ଋଷିପୁତ୍ର ଭୃଗୁ ଯେଉଁ ତତ୍ଵ ଉପଲବ୍ଧି କଲେ ତାହା ଯୁଗ ଯୁଗ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅଧ୍ୟବସାୟ ଓ କଠୋର ସାଧନା ହିଁ ମଣିଷକୁ ବଡ଼ କରିଥାଏ।

ବିଲୟ ଘଟିଥାଏ। କଠୋର ତପସ୍ୟା ଦ୍ୱାରା ଋଷିପୁତ୍ର ଭୃଗୁ ଯେଉଁ ତତ୍ଵ ଉପଲବ୍ଧି କଲେ ତାହା ଯୁଗ ଯୁଗ ଧରି ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଅଧ୍ୟବସାୟ ଓ କଠୋର ସାଧନା।

0: ଅମଳ କରନ୍ତୁ, ନଚେତ୍ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2 ରୁ 3 ଦିନ ସିମେଣ୍ଟ ଚଟାଣ କିମ୍ବା 200 ମାଇକ୍ରନ କଳା ପଲିଥିନ ଉପରେ 2.5 ସେଣ୍ଟିମିଟର ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14କୁ ଖସିଆସେ। ବର୍ତ୍ତମାନ ସମୟରେ ମାଟିର ଆର୍ଦ୍ରତାକୁ ବିନିଯୋଗ କରି ଖରାଟିଆ ଚାଷ କରିଦିଅନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରା ଓ ଫଳ ଗଛକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଡାଳୁଆ ଧାନ କେଣ୍ଡାରେ ଶତକଡ଼ା 85 ଭାଗ ଧାନ ପାଚିଯାଇଥିଲେ ଶୀଘ୍ର ଅମଳ କରିନିଅନ୍ତୁ। କଟା ହୋଇଥିବା ଧାନକୁ ଖଳା କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ସାଇତି ରଖନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ବୁଦା ପ୍ରତି 5-10 ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 120 ଗ୍ରାମ ପାଇମେଟ୍ରୋଜିନ୍ ନାମକ କୀଟନାଶକ କିମ୍ବା 80 ଗ୍ରାମ ଡାଇନୋଟି ଫ୍ୟୁରାନ୍ ନାମକ କୀଟନାଶକ କିମ୍ବା 60 ଗ୍ରାମ ଫ୍ଲୋନିକା ମିଡ୍ ନାମକ କୀଟନାଶକ 100 ମିଲିଲିଟର ଟ୍ରାଇଫ୍ଲୁମେଜୋ ପାଇରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ବୁଦା ମୂଳକୁ ଲକ୍ଷ୍ୟ କରି ସିଞ୍ଚନ କରନ୍ତୁ। ମାଟିଆଗୁଣ୍ଡି ପୋକ ବା ଚକଡ଼ା ପୋକ ପାଇଁ ଅନୁମୋଦିତ 2 କୀଟନାଶକ ମଧ୍ୟରୁ ଯେଉଁଠି ବି ଗୋଟିଏକୁ ବାରମ୍ବାର ବ୍ୟବହାର ନ କରି ସଠିକ୍ ମାତ୍ରାରେ ଅଦଳ ବଦଳ କରି ବ୍ୟବହାର କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହା ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 80 ଗ୍ରାମ କିମ୍ବା କ୍ଲୋରାଟାନିଲିପ୍ରୋଲ 18.5% ଏସି 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 600 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ବାଇଗଣ ଓ ବିଲାତି ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳ ପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲ୍ୟୁସିନ୍ ଲୁର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଇଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକଃ ଡକ୍ଟର ଗଣେଶ ହେଗଡେ।

ଶ୍ରୋତାବନ୍ଧୁ ଶୁଣିଲେ କୃଷି ସୂଚନା ଉପରେ ପରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓଗୁଡ଼ିରେ ସକାଳ 7 ବାଜିଛି। ଏବେ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏହି କ୍ରମରେ

ଶ୍ରୋତାବନ୍ଧୁ, ଆଜି ସକାଳ 7:25ରେ ଶୁଣିବେ ଆମର ବିଭିନ୍ନ ସ୍ୱାଦର ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ର। ପରେ ପରେ ପୁରାତନ ହିନ୍ଦୀ କଥା ଚିତ୍ର ଗୀତ ଶୁଣିବେ 8:30ରେ। 8:45ରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ। 9:00ରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଗୀତାଞ୍ଜଳି କାର୍ଯ୍ୟକ୍ରମରେ

ଶୁଣିବେ କେତୋଟି ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 10ଟାରେ। ଦିନ 11ଟାରେ ଶୁଣିବେ ସୁଗମ ସଙ୍ଗୀତ। ଦିନ 11:10 ଶୁଣିବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସୋମନାଥ ଅମୃତ ପର୍ବ, ଏହାର 75ତମ ବାର୍ଷିକ ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ। 11:30 ଶୁଣିବେ ମହିଳା ମହଲ କାର୍ଯ୍ୟକ୍ରମ। ମଧ୍ୟାହ୍ନ 12ଟାରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଜିର ଆମର ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 5ଟାରେ ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ପରେ ପରେ ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:30। ସନ୍ଥ ତୁଳସୀ ଦାସ ବିରଚିତ ଶ୍ରୀ ରାମଚରିତ ମାନସର 28ତମ ଭାଗ ଶୁଣିବେ ସନ୍ଧ୍ୟା 6:25। ସନ୍ଧ୍ୟା 6:25 ଶୁଣିବେ ଗୀତଟିଏ କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ଗୀତ। ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିବେ ଯୁବଶକ୍ତି କାର୍ଯ୍ୟକ୍ରମ, ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 7:30। ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 8:00। ରାତି 8:15 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ରାତି 8:30। ଗୀତ ଗଜଲ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ହିନ୍ଦୀ ଗଜଲ ରାତି 10:00। ରାତି 10:30 ଆମର ଏକକ କଳାକାରଙ୍କ ଗୀତ କାର୍ଯ୍ୟକ୍ରମ କ୍ରମରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଉପରେ ପରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ନେବା

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୂହିକ ପଦକ୍ଷେପ ନେବା

0: ଆବଶ୍ୟକ ଅନୁଯାୟୀ ଖାଇଲେ ଶରୀର ପୁଷ୍ଟି ହୋଇଥାଏ। ପ୍ରତ୍ୟେହ ବିଭିନ୍ନ ପ୍ରକାର ଶାଗ ଯଥା ବଥୁଆ, ପାଳଙ୍ଗ, କୋଶିଳା, ମେଥି, ଧନିଆ ପତ୍ର, ସୋରିଷ ପତ୍ର, ସଜନା ଶାଗ, ବିଭିନ୍ନ ପ୍ରକାର ଭଜା ଓ ତରକାରୀ କରି ଖାଇବା ଉଚିତ। ପରିବା ଭିତରେ କଲରା, ଜହ୍ନି, ଭେଣ୍ଡି, କଖାରୁ, ଫୁଲ ଓ ବନ୍ଧାକୋବି, ଲାଉ, ଓଉ, ବିନ୍, ଟମାଟୋ, ଗାଜର, ବିଟ୍, ଆଳୁ, ପଣସ ମଞ୍ଜି, ଅମୃତଭଣ୍ଡା, ସଜନା ଛୁଇଁ, କଦଳୀ, କଦଳୀ ଭଣ୍ଡା ପ୍ରଭୃତି ତରକାରୀ ରୂପେ ଖାଇବା ଉଚିତ। ବିଭିନ୍ନ ଋତୁ ଅନୁସାରେ ଅଁଳା, ସେଓ, କମଳା, କଦଳୀ, କାଜୁ, ଅଙ୍ଗୁର, ପିଜୁଳି, ପଣସ, ଆମ୍ବ, ଜାମୁ, ଖଜିରିକୋଳି, ଆହାତ, ନେହୁଆ, ଲେମ୍ବୁ, ପାଚିଲା ଅମୃତଭଣ୍ଡା, ସପୁରୀ, ସପେଟା, ଷ୍ଟ୍ରବେରୀ ଓ ଲିଚୁ ପ୍ରଭୃତି ଖାଦ୍ୟ ଶରୀରକୁ ପୁଷ୍ଟି କରିବା ସଙ୍ଗେ ସଙ୍ଗେ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ଯୋଗାଇଥାଏ। ଖାଦ୍ୟର ସାମଞ୍ଜସ୍ୟତା, ସୁଷମତା ଏକାନ୍ତ ଆବଶ୍ୟକ। ଖାଦ୍ୟର ସାତ୍ମତା ଔଷଧ ଭାବେ କାର୍ଯ୍ୟ କରେ, ମାତ୍ର ବିରୁଦ୍ଧ ଭୋଜନ ଶରୀରକୁ ରୋଗଗ୍ରସ୍ତ କରାଏ। ବିଭିନ୍ନ ରୋଗରେ ଖାଦ୍ୟର ନିୟମତା ଉପରେ ଗୁରୁତ୍ୱ ଦେବାକୁ ହୋଇଥାଏ। ଉର୍ଦ୍ଧ ରକ୍ତଚାପ, ବୃକକ୍, ଯକୃତଜନିତ ରୋଗରେ ଲୁଣ ବର୍ଜିତ ଖାଦ୍ୟ ଖାଇବା ଆବଶ୍ୟକ। ବେଶୀ ତେଲ, ଘିଅ, ଲୁଣିଆ, ଲବଣଯୁକ୍ତ, ଲହୁଣୀ, ମାଂସ, ମାଛ ଓ ଶୁଖୁଆ, ପାମ୍ପଡ଼, ତୈଳଯୁକ୍ତ ଆଚାର ଖାଇବା ଅନୁଚିତ। ବିଭିନ୍ନ ଅସାତ୍ମ ଖାଦ୍ୟ ଖାଇ ଆମେ କିପରି ରୋଗଗ୍ରସ୍ତ ହେଉ ତାହା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ। ନାନ୍, ରୁଟି, କେକ୍, ନୁଡ଼ୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝା ଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ୍ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।

0: শ্রোতা বন্ধুমানে কার্যক্রম শুনছেন আকাশবাণী কটক কেন্দ্রর কার্যক্রম প্রচারিত হচ্ছে 308.6 মিটর তথা 972 কিলোহর্জ যোগে সময় বর্তমান সকাল 7:15 শুনন্তু ওড়িয়ারে সংবাদ
1: আকাশবাণী ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ।

0: ଅଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟ ଏବଂ 75 ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରାକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମଥର ପାଇଁ ସୋମନାଥ ମନ୍ଦିରରେ 11 ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ। ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଯୋ ଏନର୍ଜି ପ୍ରଡକ୍ଟ ହମ୍ ବିଦେଶୋ ସେ ମଙ୍ଗାତେ ହୈ, ହମେ ପ୍ରୟାସ କରନା ହୈ କି ଜିତନି ଜରୁରତ ହୈ ଉତନା ହି ଉପଯୋଗ କରେ। ଇସସେ ବିଦେଶୀ ମୁଦ୍ରା କି ଭି ବଚତ ହୋଗି ଔର ଯୁଦ୍ଧ କେ ସଂକଟ ସେ ହୋନେ ୱାଲେ ଦୁଷ୍ପ୍ରଭାବ କୋ ଭି କମ୍ କିଆ ଜା ସକେଗା।
0: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆରେ କାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ

କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ

0: କାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣିଲେ ଆଞ୍ଚଳିକ ସମ୍ବାଦ। ପରେ ଆମର ସ୍ୱାସ୍ଥ୍ୟ ଉପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ 7:25:30। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିଚିତ୍ର ମାଧ୍ୟମରେ ବିଭିନ୍ନ ସ୍ୱାଦର ଗୀତ। ପ୍ରଥମ ଗୀତଟି ନେଇଛୁ, ଏକ ଭକ୍ତି ଗୀତ ଗାଇଛନ୍ତି ପିନାକୀ ନାୟକ।

0: କାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣିଲେ ଆଞ୍ଚଳିକ ସମ୍ବାଦ। ପରେ ଆମର ସ୍ୱାସ୍ଥ୍ୟ ଉପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ 7:25:30। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବିଚିତ୍ରା ମାଧ୍ୟମରେ ବିଭିନ୍ନ ସ୍ୱାଦର ଗୀତ। ପ୍ରଥମ ଗୀତଟି ନେଇଛୁ, ଏକ ଭକ୍ତି ଗୀତ, ଗାଇଛନ୍ତି ପିନାକୀ ନାୟକ। ବିଚିତ୍ର କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅରୁଣ ମନ୍ତ୍ରୀଙ୍କ ରଚନାରେ, ଗାଇଛନ୍ତି ବାବୁଲ ସୁପ୍ରିୟୋ।

ବିଚିତ୍ର କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଏକ ସମ୍ବଲପୁରୀ ଗୀତ ରଚନା କରିଛନ୍ତି ତରୁଣ ଗୋସ୍ୱାମୀ ଏବଂ କଣ୍ଠଦାନ କରିଛନ୍ତି ଶ୍ରୀମତୀ ସୁଲକ୍ଷଣା ପଟ୍ଟନାୟକ।

ବିଚିତ୍ର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ପଲ୍ଲୀ ଗୀତ ନେଇଛୁ, ତରୁଣ ଗୋସ୍ୱାମୀଙ୍କ ରଚନାରେ ଗାଇଛନ୍ତି ସୁଲକ୍ଷଣା ପଟ୍ଟନାୟକ।

0: ହ୍ୟାଲୋ ଘୋଡ଼ା, ମତେ କଣ କହୁଛୁ ମ? ଏଥର ତୋ ପାଳି ଲୋ ଠାଙ୍ଗି।
1: ବିଚିତ୍ର କାର୍ଯ୍ୟକ୍ରମରେ ଏହି ଆଧୁନିକ ଗୀତଟି ଶୁଣୁଥିଲେ। ଶିବବ୍ରତ ଦାସଙ୍କ ରଚନାରେ ଗାଇଥିଲେ ସୁଜାତା ଓ ସଂଯୁକ୍ତା।

ଗୀତଟି ଶୁଣୁଥିଲେ ନିଜାମଙ୍କ ରଚନାରେ ଏବଂ ନିବେଦିତାଙ୍କ କଣ୍ଠରେ। ଏହି ଗୀତଟି ସହ ଶେଷ ହେଲା ଆମର ବିଚିତ୍ରା କାର୍ଯ୍ୟକ୍ରମ। ବିଚିତ୍ରା କାର୍ଯ୍ୟକ୍ରମ ମାଧ୍ୟମରେ ଶୁଣୁଥିଲେ ବିଭିନ୍ନ ସ୍ୱାଦର ଗୀତ ବିଭିନ୍ନ କଣ୍ଠଶିଳ୍ପୀଙ୍କ କଣ୍ଠରେ। ଶୁଣିଲେ ଭକ୍ତି ଗୀତ, ଆଧୁନିକ ଗୀତ, ସମ୍ବଲପୁରୀ ଗୀତ, ଚମ୍ପୁ ପଲ୍ଲୀ ଗୀତ ଏବଂ ବିଭିନ୍ନ ସ୍ୱାଦର ଗୀତକୁ ନେଇ ଆପଣଙ୍କ ମନ ଏବଂ ହୃଦୟ ସ୍ପର୍ଶୀ ଗୀତଗୁଡ଼ିକ। ଏଇଠି ଶେଷ ହେଲା ଆମର ବିଚିତ୍ରା କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ ପ୍ରସାରଣକୁ ଯିବା ଏଇ ବିଜ୍ଞାପନ ପରେ।

ଏହି ଗୀତଟି ଶୁଣୁଛନ୍ତି ରାଜେନ୍ଦର କ୍ରିଷନଙ୍କ ରଚନାରେ ଏବଂ ଆଦି ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କିଶୋର କୁମାର। ଗୀତଟି ନେଇଛୁ ପଡ଼ୋଶନ କଥାଚିତ୍ରରୁ।

ତିସ୍ରି ମଞ୍ଜିଲ କଥାଚିତ୍ରର ଏହି ଗୀତଟି ଶୁଣୁଛନ୍ତି। ମଜରୁ ସୁଲତାନପୁରୀଙ୍କ ରଚନାରେ ଏବଂ ଆଦି ବର୍ମାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ମହମ୍ମଦ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଶା ଭୋସଲେଙ୍କ କଣ୍ଠରେ ତିସ୍ରି ମଞ୍ଜିଲର ଏହି ଗୀତଟି ସହ ଶେଷ ହେଲା ଆମର ପୁରାତନ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ସୁଗମ ସଙ୍ଗୀତ ଏହି ବିଜ୍ଞାପନ ପରେ ପରେ।
1: आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
2: सिंपल है, तब भी भरोसा था और आज भी है। चेट्टीनाड सीमेंट पर
3: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों

0: ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ରୁହେ ବରଂ ପିଢି ପାଇ ରହିଥାଏ ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
2: ଓଡ଼ିଆ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ କ୍ରମରେ ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ନନ୍ଦ କିଶୋର ସିଂଙ୍କ ରଚନାରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ। ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ଏଫ୍ଏମ୍ ବ୍ୟାଣ୍ଡ 106.6 MHz ଯୋଗେ ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏହି ବିଜ୍ଞାପନ ପରେ ପରେ

ଗୀତଟି ଶୁଣୁଥିଲେ ପାଗଳ ପ୍ରେମୀ କଥାଚିତ୍ରରୁ, ଗାଇଥିଲେ କୁମାର ବାପି। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ରାମ ତେରି ଗଙ୍ଗା ମୈଲି କଥାଚିତ୍ରରୁ ଗାଇଛନ୍ତି ଲତା ମଙ୍ଗେସ୍କର।

ଗୀତାଞ୍ଜଳି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହିନ୍ଦୀ ଚଳଚ୍ଚିତ୍ର ପଦ୍ମାବତରୁ ଗାଇଛନ୍ତି ଶିବମ୍ ପାଠକ ଓ ଶୈଲ ହଡ଼ା।

ଗୀତଟି ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ମୋ ଦିଲ୍ କହେରୁ, ଗାଇଛନ୍ତି ଇରା ମହାନ୍ତି।

0: ଶ୍ରୋତାବନ୍ଧୁ ଗୀତଟି ଶୁଣୁଥିଲେ ମନୋହର ଉଦାସ ଓ ଅଲକା ୟାଗ୍ନିକ କଣ୍ଠରେ ତ୍ରିଦେବ କଥା ଚିତ୍ରର। ଏହି ଗୀତଟି ସହ ଶେଷ ହେଲା ଆମର ଆଜିର ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତାଞ୍ଜଳି ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ 11 ବାଜିଛି। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଏବେ ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ ଏହି ବିଜ୍ଞାପନ ପରେ ପରେ।
1: घर बिल्कुल उस पिता की तरह होता है जो हर मौसम सह कर भी घर की नींव को कभी हिलने नहीं देता।
2: आपके घर के लिए भरोसे का दूसरा नाम चेटिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।
0: सुगम संगीत कार्यक्रम प्रथम गीत टी सुनंतु नरसिंह महापात्र।

ଶ୍ରୋତାବନ୍ଧୁ, ଏହି ସୁଗମ ସଙ୍ଗୀତଟି ଶୁଣୁଥିଲେ ନରସିଂହ ମହାପାତ୍ରଙ୍କ ରଚନାରେ, ଗାଇଥିଲେ ଅକ୍ଷୟ କୁମାର ମହାନ୍ତି ଏବଂ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ। ଏହି ଗୀତଟି ସହ ଶେଷ ହେଲା ଆମର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡିଓ ଗଡ଼ିରେ ଦିନ 11:10 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ସୋମନାଥ ଅମୃତ ପର୍ବ 2026ର ଶୁଭାରମ୍ଭ ଅବସରରେ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: किसी ने नहीं लिखा आपका सुंदर सा नाम नेहा, धन्यवाद इसे सुंदर कहने के लिए। फिर किसी ने कहा है मे भी नेहा हो सकता है लास्ट वर्ड, तो लास्ट तो नहीं, हम इसे अभी ही सुनवा रहे हैं और लीजिए अब आपको सुनवाते हैं मैं नशे में हूँ। इस फिल्म का गीत लता मंगेशकर की आवाज में, शैलेंद्र के बोल, शंकर जयकिशन का संगीत और शब्द पहचानने के लिए धन्यवाद।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଚି। କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2024ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
2: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा। हम हमारे तीर्थों और मंदिरों के विकास के साथ साथ उनकी गरिमा के लिए जागरूक होना होगा। हमें ऐसा जीवन अपनाए जिससे प्राकृतिक और पर्यावरण की रक्षा हो, साथ ही हम हमारे पुण्य स्थलों को पूरी दुनिया के लिए एक उदाहरण के रूप में विकसित करें।
1: ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟି ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷରୁ ଅଧିକ 5ରୁ ଅଧିକ ଶିଶୁ ଥିବେ, ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ

0: ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7ଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଙ୍କଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
1: ଆଜ ଯୋ ସଙ୍କଟ ହେ ଉସମେଁ ହମେଁ ବିଦେଶୀ ମୁଦ୍ରା ବଚାନେ ପର ଭି ବହୁତ ଜୋର ଦେନା ହୋଗା, କ୍ୟୋକି ଦୁନିଆ ମେଁ ପେଟ୍ରୋଲ ଡିଜେଲ ଇତନା ଜ୍ୟାଦା ମହଙ୍ଗା ହୋଗୟା ହେ, ତୋ ହମ ସବକା ଦାୟିତ୍ୱ ହେ କି ପେଟ୍ରୋଲ ଡିଜେଲ କି ଖରିଦ ପର ଜୋ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋତୀ ହେ ହମେଁ ଓ ମୁଦ୍ରା ଭି ବଚାନୀ ହେ। ବୈଶ୍ୱିକ ସଙ୍କଟୋ ସେ ଜୋ ଚୁନୌତୀ ଆଈ ହେ ହମେଁ ଉନ ଚୁନୌତୀଓ କୋ ପରାସ୍ତ କରନା ହୋଗା।
0: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉ ଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟ ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମେ 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ ହଂସ 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ ପରମାଣୁ ପରୀକ୍ଷଣର ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ଦାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁ ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକସ୍ମିକ ଟକ୍ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଲିତମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ, ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା।

0: ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାମୀ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃ ଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃ ସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ରକ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସମର୍ଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟର ପଶ୍ଚିମ ଅଞ୍ଚଳରେ ସୋମନାଥ ଜମିରେ ସମୁଦ୍ର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି। ଓଡ଼ିଶା ସେହି ପୁଣ୍ୟ ଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କାର ଏକ ସ୍ୱତନ୍ତ୍ର ପରିଚୟ।

0: ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ସ୍ମୃତିରେଖା ତାରିଣୀ।
1: କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4ଟାରୁ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଖଣ୍ଡରୁ ଉର୍ଦ୍ଧ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମିଳତି କରାଯାଉଛି। ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି
2: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥାଏ ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
1: ଦେବଗଡ଼ ଜିଲ୍ଲା ତିଲାଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18ଟି ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସେଠି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପ୍ରତିବର୍ଷ ମେ 11 ତାରିଖରେ ଭାରତରେ ନ୍ୟାସନାଲ ଟେକ୍ନୋଲୋଜି ଡେ ପାଳନ କରାଯାଏ। ଏହି ଦିନ ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହୋଇଥିବା ବଡ଼ ସଫଳତାକୁ ସ୍ମରଣ କରିବା ପାଇଁ ପାଳନ କରାଯାଇଥାଏ। 1998 ମସିହାରେ ଏହି ଦିନ ଭାରତ ରାଜସ୍ଥାନର ପୋଖରାନଠାରେ ସଫଳ ପରମାଣୁ ପରୀକ୍ଷା କରିଥିଲା। ଏହି ପରୀକ୍ଷାକୁ ପୋଖରାନ 2 ବୋଲି କୁହାଯାଏ। ଏହା ଭାରତକୁ ବିଶ୍ୱରେ ଏକ ଶକ୍ତିଶାଳୀ ଓ ପ୍ରଯୁକ୍ତିରେ ଆଗୁଆ ଦେଶ ଭାବେ ପରିଚିତ କରାଇଥିଲା। ଏହାଛଡ଼ା ଏହି ଦିନ କେବଳ ବୈଜ୍ଞାନିକଙ୍କ ସଫଳତାକୁ ସ୍ମରଣ କରିବା ପାଇଁ ନୁହେଁ, ବରଂ ଯୁବପିଢ଼ିଙ୍କୁ ବିଜ୍ଞାନ ଓ ଟେକ୍ନୋଲୋଜି ପ୍ରତି ଆଗ୍ରହିତ କରିବା ପାଇଁ ଏକ ପ୍ରୟାସ ମଧ୍ୟ ଅଟେ। ଆପଣମାନେ ତ ଜାଣନ୍ତି, ଆଜିର ସମୟରେ ଟେକ୍ନୋଲୋଜି ବିନା ଜୀବନକୁ କଳ୍ପନା କରିବା ଅସମ୍ଭବ ପ୍ରାୟ ହୋଇସାରିଛି।

0: ପାଠ୍ୟକ୍ରମଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନ ସହ ତାଳ ଦେଇ ଚାଲିବାକୁ ପଡିବ, ଯଦ୍ୱାରା କମ୍ ସମୟରେ ଅଧିକ କାମ କରିବା ସମ୍ଭବ ହୋଇପାରିଛି।
1: ଆପଣଙ୍କ ନିଜ ଜୀବନରେ ଟେକ୍ନୋଲୋଜି କେଉଁ ପ୍ରକାର ପରିବର୍ତ୍ତନ ଆଣିଛି?
0: ନିଜର ପୌଦ୍ୟୋଗିକ ବାଣିଜ୍ୟ ସମୟରେ ଆକାଉଣ୍ଟ ବୁକ୍ସ ଓ ଲେଡ୍ଜର ରେଜିଷ୍ଟର ଓ ଅନ୍ୟାନ୍ୟ ନୀତିପତ୍ର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଗୁଡିକୁ ଯୋଗାଇ ଦିଆଯାଉଥିଲା, ଯାହାକି 1990 ମସିହାରେ ପ୍ରାୟତଃ ପ୍ରତିଷ୍ଠିତ ବ୍ୟବସାୟ ଗୁଡିକ ନିଜ ନିଜ ବ୍ୟବସାୟିକ ସଂସ୍ଥା କମ୍ପ୍ୟୁଟର ମାଧ୍ୟମରେ ଆକାଉଣ୍ଟିଂ କରିବା ଆରମ୍ଭ କରିଦେଇଥିଲେ। ମୁଁ ନିଜର ପୌଦ୍ୟୋଗିକ ବ୍ୟବସାୟକୁ ନିରନ୍ତର ପ୍ରୟାସରେ କମ୍ପ୍ୟୁଟର ଟ୍ରେନିଂ ସହ କମ୍ପ୍ୟୁଟର ହାର୍ଡୱେୟାର ଯୋଗାଣ ଆରମ୍ଭ କରିଥିଲି। ଏହି ଟେକ୍ନୋଲୋଜି ଦ୍ୱାରା ନୂତନ ଜ୍ଞାନ ଓ କୌଶଳ ଶିଖିବା ଓ ଦୂରଦୂରାନ୍ତ ଲୋକଙ୍କ ସହ ସଂଯୋଗ କରିବା ସହଜ ହୋଇପାରିଥିଲା।
1: ଆଚ୍ଛା, ଛାତ୍ରଛାତ୍ରୀମାନଙ୍କ ପାଇଁ ଟେକ୍ନୋଲୋଜି କେତେ ଉପକାରୀ ହେଇପାରୁଛି ବୋଲି ଆପଣ ମତ, ଆଉ ଏହା ଶିକ୍ଷାକୁ କିପରି ସହଜ କରିଛି?
0: ଆଜିର ଆଧୁନିକ ଯୁଗ ପରିପୂର୍ଣ୍ଣ ରୂପେ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ, ଘରର ରୋଷେଇ ସଟର ଆରମ୍ଭ କରି ସାଟେଲାଇଟ୍ ପର୍ଯ୍ୟନ୍ତ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ। ଇଣ୍ଟରନେଟ୍ ଓ ଅନଲାଇନ୍ ଦ୍ୱାରା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉନ୍ନତ ଧରଣର ଶିକ୍ଷା ଗ୍ରହଣ କରିପାରୁଛନ୍ତି। ସେମିନାର ଦ୍ୱାରା ଡିଜିଟାଲ ମାଧ୍ୟମରେ ନିଜ ପାଠ୍ୟସୂଚୀ ଉପସ୍ଥାପନ କରିପାରୁଛନ୍ତି। ଅନଲାଇନ୍ କ୍ଲାସ୍ ଠାରୁ ଆରମ୍ଭ କରି ଡିଜିଟାଲ ନୋଟ୍, ଭିଡ଼ିଓ ଲେକ୍ଚର ଓ ଇ ବୁକ୍ସ ମାଧ୍ୟମରେ ଶିକ୍ଷା ଅଧିକ ସହଜ ଓ ଆକର୍ଷଣୀୟ ହୋଇପାରିଛି।
1: ଟେକ୍ନୋଲୋଜିର କିଛି ଅସୁବିଧା ବା କୁପ୍ରଭାବ ଆପଣ ଦେଖୁଛନ୍ତି କି? ଆଉ ଯଦି ଦେଖିଛନ୍ତି ସେଗୁଡିକ କଣ?
0: ଟେକ୍ନୋଲୋଜିର ଉପକାରିତା ସହ ଅପକାରିତା ମଧ୍ୟ ଅଛି, ଯାହା ଆଜିର ଯୁବପିଢ଼ିକୁ ପ୍ରତିଭଷ୍ଟ କରୁଛି। କିଛି ସଂସ୍ଥା ବ୍ୟବସାୟିକ ମନୋଭାବ ରଖି ବିଜ୍ଞାପନ ସହ କିଛି ରେଷ୍ଟ୍ରିକ୍ଟେଡ୍ କ୍ଲିପ୍ସ ଅନଲାଇନ୍ ଗେମ୍ ପରିବେଷଣ କରୁଛନ୍ତି, ଯାହା ସେମାନଙ୍କୁ ପ୍ରତିଭଷ୍ଟ କରି ପାଠ୍ୟକ୍ରମର ପ୍ରତି ବିତୁଷ୍ଠା ସୃଷ୍ଟି କରୁଛି। ଅଧିକ ମୋବାଇଲ ବ୍ୟବହାର କରିବା ଫଳରେ ସମୟ ନଷ୍ଟ ହୁଏ, ଆଖିର ସମସ୍ୟା ଓ ମାନସିକ ଚାପ ବଢିଥାଏ।
1: ଆଜିର ଯୁଗରେ ଛାତ୍ରଛାତ୍ରୀମାନେ ଟେକ୍ନୋଲୋଜିକୁ କିପରି ସଠିକ୍ ଭାବରେ ବ୍ୟବହାର କରିବା ଉଚିତ?
2: ବିନା ଲ୍ୟାପଟପ୍, ମୋବାଇଲ୍ ଓ ଇଣ୍ଟରନେଟ୍ରେ ପାଠ ପଢିବା କଷ୍ଟକର, କିନ୍ତୁ ସେଗୁଡ଼ିକ ସଠିକ୍ ବ୍ୟବହାର କରି ପାଠ୍ୟକ୍ରମ

0: ଆପଣ ଭାବୁଛନ୍ତି କି ଯୋଉ ଉପରେ ଆପଣ ପାଠ ପଢୁଛନ୍ତି, ଯୋଉ ସମୟଟା ଆପଣ ଦଉଛନ୍ତି, ସେଇଟା ମୁଁ ଯିବି ନା ଏଇଟାରେ ଯିବି? କାରଣ ଆପଣ ଭାବୁଛନ୍ତି କି ନାଇଁ, ସୋସିଆଲ ମିଡିଆରେ ଏସବୁ ଜିନିଷ ଏବେ ଚାଲିଛି, ହଟ୍ ଟପିକ ଚାଲିଛି, ମାନେ ଆପଣ ଭାବୁଛନ୍ତି କି ନାଇଁ ଏଇଟାରୁ ମୁଁ ଚେଞ୍ଜ କରି ସେଟ୍ ଡୋମେନ୍ ଯାଇ, ତ ପ୍ରୋବ୍ଲେମ ଏଇଟା ହଉଛି କି ମାଇଣ୍ଡ ଫିକର ହଉଛି, ମାନେ ଆପଣ ଆମେ ଜେନେରାଲି ଭାବିପାରୁନୁ କି ଆମେ କୋଉ ଡାଇରେକ୍ସନ ରେ ଆମେ ଯିବା ସେଟା ଆମେ ଜାଣିପାରୁନୁ, କାହିଁକି ନା ଆମ ପାଖରେ ଏବେ ଅପସନ୍ ଅଛି ବହୁତ ସାରା, କିନ୍ତୁ ଆମେ ଜାଣିପାରୁନୁ କି କୋଉ ରାସ୍ତାରେ ଗଲେ କୋଉ ଭାବରେ ଆମେ ପହଞ୍ଚେ, ସେଟା ହଉଛି ମେନ୍ କଥା। ଟାଇମ ମ୍ୟାନେଜମେଣ୍ଟ ଆଉ ଗୋଟେ ଜିନିଷ ହଉଛି କି ମାନେ ଅନକ୍ଲିୟର ଇନଷ୍ଟ୍ରକ୍ସନ, ମାନେ ଆମେ ଜାଣିପାରୁନୁ କି କୁଆଡେ ଆମେ ଯିବୁ।
1: ଆଚ୍ଛା, ଆପଣ ଫ୍ୟୁଚର ରେ କେଉଁ ଟେକ୍ନୋଲୋଜି ଫିଲ୍ଡ ରେ କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ଓ କାହିଁକି?
0: ଦେଖନ୍ତୁ, ମୋର ଏରିଆ ଅଫ୍ ଇଣ୍ଟରେଷ୍ଟ ହଉଛି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଆଉ ଡିଜିଟାଲ ଟ୍ୱିନ୍। ଡିଜିଟାଲ ଟ୍ୱିନ୍ ର ଗୋଟେ ଏକ୍ସାମ୍ପଲ ଆପଣ ଦେବାକୁ ଚାହିଁବି, ଯୋଉଟା ଆପଣ ଜାଣିପାରିବେ କି ଏଇ ଫିଲ୍ଡ ର କାମ କଣ। ଦେଖନ୍ତୁ ହଉଛି କଣ, ମେଡିକାଲ ସାଇନ୍ସ ଆଜିକାଲି ଜାଣିଛନ୍ତି କେତେ ଗ୍ରୋ କଲାଣି, ଦିନକୁ ଦିନ ନୂଆ ରୋଗ ବାହାରୁଛି, ଠିକ କଥା, କିନ୍ତୁ କଣ ଆପଣ ଭାବିପାରୁଛନ୍ତି ଗୋଟେ ରୋଗର ମେଡିସିନ କାଢିବା ପାଇଁ କେତେ କଷ୍ଟ? ୟେସ୍, ବହୁତ କଷ୍ଟ। କାହିଁକି ଆପଣ ଫିଜିକାଲି ଗୋଟେ ଜିନିଷକୁ ଆପଣ ଟେଷ୍ଟ କରୁଛନ୍ତି ତ ବହୁତ ଟାଇମ ଲାଗୁଛି, ବଟ୍ ଆଜିର ସମୟରେ ଡିଜିଟାଲ ଟ୍ୱିନ୍ ର ମାନେ ଏଇଟା ହେଲା, ସିମ୍ପଲ ଭାବରେ କହୁଛି ଭର୍ଚୁଆଲ ୱାର୍ଲ୍ଡ, ମାନେ ଆପଣଙ୍କର ଲ୍ୟାପଟପ୍ କିମ୍ବା ଆପଣଙ୍କର କମ୍ପ୍ୟୁଟର ରେ ଆପଣ ଭର୍ଚୁଆଲି 3D ଆପଣ ଜିନିଷକୁ ଦେଖିପାରିବେ, ରାଇଟ? କି ଆପଣ ଫିଜିକାଲି ଗୋଟେ କାମ କରିବା ଆଗରୁ ଆପଣ ଟେଷ୍ଟିଂ ଭାବରେ ଆପଣ ନିଜେ ସେଟା ଷ୍ଟିମୁଲେଟ୍ କରିପାରିବେ ଗୋଟେ ଲ୍ୟାପଟପ୍ କିମ୍ବା ସିଷ୍ଟମରେ, ଗୋଟେ ମାନେ କୋଭିଡ ସିଷ୍ଟମରେ ଆପଣ ଦେଖିପାରିବେ କି ଆପଣଙ୍କର ଟେଷ୍ଟଟା ପାସ୍ ହଉଛି କି ଫେଲ୍ ହଉଛି ଭର୍ଚୁଆଲି। ଯଦି ସେଟା ସକ୍ସେସ ଯଦି ହେଇଗଲା ତାହେଲେ ଭଲ କଥା, ଯଦି ନ ହେଲା ଦେନ୍ ଆପଣ ଟ୍ରାଏ କରିକି ଯିବେ। ସେଇ ଯୋଉ ଜିନିଷଟା ଯୋଉ କହିଲେ ତାକୁ ଆମେ କହୁଛୁ ଡିଜିଟାଲ ଟ୍ୱିନ୍। ତ ଆଜିକାଲି ସମୟରେ ସେଇ ପାଠଟା ମାନେ ଏତେ ଗ୍ରୋ କଲାନି, କାହିଁକି ଦେଖନ୍ତୁ ଫିଜିକାଲି ଯେତେବେଳେ ଆମେ ଜିନିଷ ଆମେ କରୁଛୁ ତ ହେଇପାରେ ସକ୍ସେସ, ହେଇପାରେ ଫେଲ୍ ହେଇପାରେ, କିନ୍ତୁ କାହିଁକି କହିବା, କାରଣ ଆମ ପାଇଁ ଆମେ ବହୁତ ପଇସା ଖର୍ଚ୍ଚ ହଉଛି। ତାଠୁ ଭଲ ଆମେ କେତେଟା ଜିନିଷ ଯୋଉଟା କି ସକ୍ଷମ ଅଛି ଭର୍ଚୁଆଲି, ଯୋଉଟା କି ଆମେ କହିପାରିବା, ଆମେ ଦେଖିପାରିବା କି କୋଉଠି ପ୍ରୋବ୍ଲେମ ରହୁଛି ଆଉ ତା ସଲ୍ୟୁସନ୍ ବି ଆମେ ଫାଇଣ୍ଡ ଆଉଟ୍ କରିପାରିବା। ତ ଆର କାମ ହେଲା ଡିଜିଟାଲ ଟ୍ୱିନ୍, ବହୁତ ବଡ କାମ ରହୁଛି। ଏବେ ଆସିଲା ସେକେଣ୍ଡ ଜିନିଷ କ୍ୱାଣ୍ଟମ୍ କମ୍ପ୍ୟୁଟିଂ। କ୍ୱାଣ୍ଟମ୍ କମ୍ପ୍ୟୁଟିଂ ରେ କଣ ହଉଛି, ମୁଁ ଯେମିତି କହିଲି ଆପଣ ଭର୍ଚୁଆଲ ସବୁ ଆପଣ କରୁଛନ୍ତି, କିନ୍ତୁ ପ୍ରୋବ୍ଲେମ ଏଇଟା ରହୁଛି କି ଆଇଡିଆଲ କଣ୍ଡିସନ ରେ, କାହିଁକି ଯୋଉଟା ଆମେ ଭାବୁଛୁ ଭର୍ଚୁଆଲ ତାକୁ ଆମେ ଆଇଡିଆଲ ଭାବରେ ନଉ, ଆମେ ଭାବୁଛୁ କି ସିଷ୍ଟମ ର ଏଇ ସବୁ ପାରାମିଟର୍ସ କୁ ଆମେ ସେଟ୍ ଅଲରେଡି ଆମେ ଦେଇଦେଉ, ଯୋଉଟା କେବେ ଚେଞ୍ଜ ହଉନି ସିଷ୍ଟମ ରେ, ଆମେ ଗୋଟେ ଜିନିଷକୁ ସେଟ୍ କଲା ସେଟା ମାନେ କେବେ ଚେଞ୍ଜ ହଉନି, ସେଇ ଅନୁସାରେ ଆମେ ଟେଷ୍ଟ କରୁ। କିନ୍ତୁ ଯେତେବେଳେ ସେମ୍ ଜିନିଷ ଯେତେବେଳେ ଆମେ ଆପ୍ଲାଏ କରୁଛୁ ଇନ୍ ରିଅଲ ୱାର୍ଲ୍ଡ ଫିଜିକାଲି, ତାହେଲେ ଅସୁବିଧା ସେଠି ଆସେ। ତ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ର ବହୁତ ବଡ ରୋଲ ରହୁଛି, ଆପଣ କୋଉ ଜିନିଷଟା ଟିକେ ଚେଞ୍ଜ କଲେ, ମାନେ ସ୍ଲାଇଟଲି ଚେଞ୍ଜ କଲେ ଡିଫେକ୍ଟ ଟା ଜଣାପଡ଼ିପାରିବ। ଫର ଏକ୍ସାମ୍ପଲ ଗୋଟେ ଲେଟ୍ସ ସେ ଆପଣ ଗୋଟେ କ୍ୱାଣ୍ଟମ୍ ସେନ୍ସିଂ, ସେ ଫିଲ୍ଡଟା ବି ଆଜିକାଲି ବହୁତ ଗ୍ରୋ କରୁଛି। ଇଭେନ୍ ଯଦି ମୁଁ କହିବି ତ ନ୍ୟାସନାଲ କ୍ୱାଣ୍ଟମ୍ ମିଶନ NQM, ଯୋଉଟା କି ଅମରାବତୀରେ ଗୋଟେ କ୍ୱାଣ୍ଟମ୍ ହବ୍ ହେଇଛି, ଆଉ ଆନ୍ଧ୍ର ଗଭର୍ଣ୍ଣମେଣ୍ଟ ତା ପାଇଁ ବହୁତ ପଇସା ଆମେ ଖର୍ଚ୍ଚ କରିଛି, ଆଉ ମୁଁ କହୁଛି ଇଟ୍ସ ଗୋଇଂ ଟୁ ବି ବିଗେଷ୍ଟ ରିଭଲ୍ୟୁସନ୍ ଇନ୍ ଇଣ୍ଡିଆ। ତାର ଏଇ ଯୋଉ ପାଠର କ୍ୱାଣ୍ଟମ୍ କମ୍ପ୍ୟୁଟିଂ ର ବହୁତ ବଡ ରୋଲ ରହୁଛି, ଇଭେନ୍ ଯୋଉ ଆସିବା ଯୋଉ ଜେନେରେସନ ଅଛି ସେଇ ଫିଲ୍ଡରେ ହିଁ, ମାନେ ଯଦି ସେମାନେ ପ୍ରସ୍ତୁତି କରୁଛନ୍ତି ଦେନ୍ ତାଙ୍କର କ୍ୟାରିୟର ଗ୍ରୋଥ ତାଙ୍କର ବହୁତ ଭଲ ହେବ। ଠିକ ଅଛି,
1: ଟେକ୍ନୋଲୋଜି ଆପଣଙ୍କ ଡେଲି ଲାଇଫ କୁ କିପରି ପ୍ରଭାବିତ କରିଛି?
0: ଟେକ୍ନୋଲୋଜି ର କଣ୍ଟ୍ରିବ୍ୟୁସନ ମୁଁ ମାନେ ଯେତେ ବି ମାନେ କହିବି କେବେ ସରିବନି, କାହିଁକି ଦେଖନ୍ତୁ ସବୁଠୁ ବେଷ୍ଟ ଏକ୍ସାମ୍ପଲ ବି ଅନଲାଇନ ଏଜୁକେସନ ର, ଅନଲାଇନ ଏଜୁକେସନ ର ଯୋଉ ରୋଲ ଯୋଉ ରହିଛି, ମାନେ ଇଟ୍ସ ଦ ବିଗେଷ୍ଟ ରିଭଲ୍ୟୁସନ। ମୁଁ କାହିଁ କହୁ, ଶୁଣନ୍ତୁ ଆଗ ସମୟରେ କଣ ନଥିଲା ନା, ଆମେ ଫିଜିକାଲି ଆମେ ଜିନିଷ ପାଇଁ ଯାଉଥିଲୁ ଆଉ ବହୁତ ଅପସନ୍ସ ବହୁତ କମ ଥିଲା, ବଟ୍ ଏବେ ଇ ଲାଇବ୍ରେରୀ ହେଲାନି, ଆପଣ ଇଭେନ୍ ଦେଖିପାରିବେ, ଆପଣ ଗୋଟେ ବହି ଯଦି ଚାହୁଁଛନ୍ତି ପଢିବା ପାଇଁ ଦେନ୍ ଆପଣଙ୍କୁ ବୁଷ୍ଟର ବି ଯିବା ପଡୁ, ରାଇଟଲି ଆପଣ ଇଣ୍ଟରନେଟ୍ ଡାଉନଲୋଡ୍ କରିପାରିବେ। ଆଉ ଦ୍ୱିତୀୟ ଜିନିଷ ହେଲା, ଦେଖନ୍ତୁ ଦିନକୁ ଦିନ ନୂଆ ନୂଆ ଟେକ୍ନିକ୍ସ ବାହାରୁଛି, ଟୁଲ୍ସ ବାହାରୁଛି, ଯେମିତି AI ବାହାରିଲା, ଆପଣ ଆପଣଙ୍କର ମନ ଭିତରେ ଯାହା ଯାହା ମାନେ କ୍ୱେଶ୍ଚିନ୍ସ ଆସୁଛି ସେ କ୍ୱେଶ୍ଚିନ୍ ର ଆନ୍ସର କିଏ ଦେଇପାରୁ କି ନ ଦେଇପାରୁ, କିନ୍ତୁ

ବନ୍ଧୁମାନଙ୍କ ସହ ଚର୍ଚ୍ଚା ମଧ୍ୟ ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ଆଜି ଯେହେତୁ ସମୟ ସମାପ୍ତ ହୋଇସାରିଲାଣି, ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ଚାହିଁବି। କିନ୍ତୁ ଯିବା ଆଗରୁ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ ଯଦି ନିହାତି ଭଲ ଲାଗିଛି, ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୋବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆମ ପିନ୍କୋଡ୍ ହେଲା 7001। ଏହା ଛଡ଼ା ଆପଣମାନେ ଚାହିଁଲେ ଆମର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପେଜ୍ ଆକାଶବାଣୀ କେନ୍ଦ୍ର ବ୍ରହ୍ମପୁର ଯାଇ ମଧ୍ୟ କମେଣ୍ଟ ସେକ୍ସନରେ ନିଜର ମତାମତ ଜଣାଇ ପାରିବେ। ତା ସହ ଆପଣମାନେ ଚାହିଁଲେ ଇମେଲ ମାଧ୍ୟମରେ ମଧ୍ୟ ଆମକୁ ନିଜର ମତାମତ ଜଣାଇ ପାରିବେ। ଆମକୁ ଇମେଲ କରିବା ପାଇଁ ଆମ ଇମେଲ ଆଡ୍ରେସ୍ଟି ହେଲା aibrahmapur@gmail.com। ତାହେଲେ ବନ୍ଧୁ, ଯୁବବାଣୀର ଏହି ସୁନ୍ଦର ସନ୍ଧ୍ୟାରୁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତି। ନମସ୍କାର। ଜୟ ଜଗନ୍ନାଥ।

ସୁରନ୍ଧର ଶୁଣୁଥିଲେ ସନ୍ଥକବି ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ ଆକାଶବାଣୀ ରଣପୁର। ଶୁଣନ୍ତୁ ଗୋଟିଏ ଦେଶଭକ୍ତି ଗୀତ ବାଦଲ କୁମାର ଆଚାର୍ଯ୍ୟ ଏବଂ ସାଥୀଙ୍କ କଣ୍ଠରେ।

ଖାଦ୍ୟ ଖାଇ ରକ୍ତଦାନ କରିବା ଠିକ ଅଟେ। ରକ୍ତଦାନ କରିବା 2 ମାସ ପୂର୍ବରୁ କୌଣସି ପ୍ରକାରର ଟୀକା ନେଇନଥିବା ଆବଶ୍ୟକ ଅଟେ। ଆମେ ବାରମ୍ବାର ରକ୍ତଦାନ କରିବା ଦ୍ୱାରା ଆମ ଶରୀରର ଅନେକ ରୋଗ ବିଷୟରେ ପରୀକ୍ଷା ମଧ୍ୟ ହୋଇପାରିବ। ରକ୍ତ ଗ୍ରୁପ ନିର୍ଣ୍ଣୟ ସହିତ HIV, AIDS, ଜଣ୍ଡିସ, ସିଫିଲିସ, ମ୍ୟାଲେରିଆ, ହେମୋଗ୍ଲୋବିନ ଆଦି ପରୀକ୍ଷା ହୋଇଥାଏ, ଯାହା ଫଳରେ ନିଜ ଶରୀରର ରୋଗ ବିଷୟରେ ଆମେ ଜାଣିପାରୁ। ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ ନୂଆ ରକ୍ତକୋଷ ତିଆରି ହୁଏ, କୋଲେଷ୍ଟ୍ରଲ ବା ଚର୍ବି ଅଂଶ କମିଯିବା ସହ ହୃଦରୋଗ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ସେଥିପାଇଁ ରେଡକ୍ରସ ସଂସ୍ଥା ମାଧ୍ୟମରେ ଆଜି ଅନେକ ଅନୁଷ୍ଠାନ, ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ରକ୍ତ ସଂଗ୍ରହ କରି ରକ୍ତ ଅଭାବ ସମୟରେ ଯୋଗାଇ ଦେବାର ମାଧ୍ୟମ ସାଜୁଛନ୍ତି। ରକ୍ତଦାନ କରି ସାମାଜିକ ସେବା କରିବା ସହିତ ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରୁଛନ୍ତି। ରକ୍ତଦାନ କରିବା ପରେ ମନରେ ଏକ ଅଲଗା ଶାନ୍ତି ଆଉ ସନ୍ତୋଷ ମିଳେ, କାରଣ ଆମେ ଏକ ଅଜଣା ଲୋକର ଜୀବନ ବଞ୍ଚାଇ ପାରିଲେ। ରୋଗୀ ଅପରେସନ ହେବା ପୂର୍ବରୁ ରକ୍ତର ଆବଶ୍ୟକତା ହୋଇଥାଏ। ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତି ପାଇଁ ରକ୍ତ ହେଉଛି ସବୁଠାରୁ ଅଧିକ ମୂଲ୍ୟବାନ। ଯେକୌଣସି ଦେଶ ବିକଶିତ ହେବା ପାଇଁ ତାର ନାଗରିକ ପ୍ରଥମେ ସୁସ୍ଥ ହେବା ଆବଶ୍ୟକ। ପ୍ରତିବର୍ଷ ଭାରତରେ 12%ରୁ ଅଧିକ ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ରକ୍ତଦାନ କରୁ, ଆମେ ଜଣେ ଶ୍ରମିକ, ଜଣେ କୃଷକ, ଜଣେ ଯବାନ, ଜଣେ ଡାକ୍ତର, ଜଣେ ବୈଜ୍ଞାନିକଙ୍କର ଜୀବନ ବଞ୍ଚାଇ ଥାଉ। ସେମାନେ ବଞ୍ଚିଲେ ହିଁ ଦେଶ ଗଢିବେ। ରକ୍ତଦାନ ସିଧାସଳଖ ସମାଜର ପୁଞ୍ଜିକୁ ବଢାଏ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ସଂକଳ୍ପ କେବଳ ରାସ୍ତା, ବିଜୁଳି, ଶିଳ୍ପ ନୁହେଁ, ଏକ ସୁସ୍ଥ, ସକ୍ଷମ ଓ ସହାନୁଭୂତିଶୀଳ ଭାରତର ପରିକଳ୍ପନା। ରକ୍ତଦାନ ଏହି ସଂକଳ୍ପ ସହ ଏମିତି ଯୋଡି ହୋଇ ରହିଛି, ଆମର ଭାବନା ବିକଶିତ ଭାରତର ମୂଳଦୁଆ। ଏହା ଦେଶର ବିଶ୍ୱାସ ଓ ସହାନୁଭୂତିର ପୁଞ୍ଜି ତିଆରି କରେ। ଯେତେବେଳେ ପ୍ରତି ଯୁବକ ବର୍ଷକୁ ଅନ୍ତତଃ ଥରେ ବି ରକ୍ତଦାନ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯିବା ପାଇଁ।
1: ଅପା ଦେଖ
2: ହାରିବଟେ ଭାଇ
1: ଦେଖ ବା ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: I know ma, khacho karibaro boyos eita,
3: right? Saving karibaro bi boyos eita।
4: I know bapa, save karo, uchit jagare invest karo, muladhana upare sudha milibo, jahaku puni thare binijog kale sudha mili chalithibo। I know na। RBI kahe
5: karo sathi karabha, who are financially smart।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶ ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: सोमनाथ ने चरितार्थ किया है। मैं यहाँ देख रहा हूँ असत्य पर सत्य की विजय को, जिसे प्रभाष पाटन ने बार बार जिया है। मैं यहाँ देख रहा हूँ हजारों वर्षों की आध्यात्मिक चेतना को, जिसने मानव मात्र के कल्याण की सीख समूचे विश्व को दी है। मैं यहाँ देख रहा हूँ भारत के उस अविनाशी स्वरूप को, जिसे सदियों के उत्सित प्रयास भी न मिटा सके न हरा सके।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଦେଖିଥିଲେ।

0: ପ୍ରକାଶ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗା, ଏବେ କଲ୍ କରିଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
1: ତ ଠିକ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
1: ତମେ ତ ବଞ୍ଚାଇ ଦେଲ ଦିଦି,
2: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସୋମନାଥ ଅମୃତ ପର୍ବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଇଛି। 5 ଦିନ ଧରି ଜାରି ରହିଥିବା ଏହି ସମାରୋହ କୁମ୍ଭାଭିଷେକ ସହ ସମାପନ ହୋଇଛି। 11 ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ଦ୍ୱାରା ମନ୍ଦିର ଶିଖରରେ କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅଭିଷେକ କରାଯାଇଛି। 90 ମିଟର ଉଚ୍ଚ କ୍ରେନ୍ ବ୍ୟବହାର ମାଧ୍ୟମରେ ଏକ ବିଶାଳ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ଜଳବିଧି ଅନୁଷ୍ଠିତ ହୋଇଛି। ଭାରତୀୟ ବାୟୁସେନାର ଯବାନ ପବିତ୍ର ପ୍ରଭାସ ପଟନ ଭୂମିରେ ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ବାୟୁ ଏବଂ ଭୂମିବାୟୁ ମଧ୍ୟରେ ସମନ୍ୱିତ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଏକ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଶିଖର ଉପରେ ଗତକାଲି ପୁଷ୍ପବୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ଦିରର ଧ୍ୱଜ ପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିଛନ୍ତି। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ବହୁ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲା। ପ୍ରତ୍ୟେକ ଥର ଭକ୍ତ

ପ୍ରଥମ ଆକ୍ରମଣର ହଜାର ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଗତ ଜାନୁଆରୀ 11 ଏବଂ 12 ତାରିଖରେ ଅନୁଷ୍ଠିତ ସ୍ୱାଭିମାନ ପର୍ବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ସେଠାରେ ପବିତ୍ର ପୂଜା ଏବଂ ଜାତିର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ବାଂଶରେ ଘଣ୍ଟା ଧରି ଓଙ୍କାର ମନ୍ତ୍ର ମଧ୍ୟ ଜପ କରାଯାଇଥିଲା। ପ୍ରଭାସ ପଟନାଠାରେ ଏକ ବିଶାଳ ସୌର୍ଯ୍ୟଯାତ୍ରା ଆୟୋଜନ ସହ ଶତାବ୍ଦୀ ଧରି ସୋମନାଥ ମନ୍ଦିରକୁ ସୁରକ୍ଷିତ ରଖିଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଲୋ ଚଲେ ସୋମନାଥ ଅଧୀନରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବଯାତ୍ରାକୁ ଗତମାସ 30 ତାରିଖରେ ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ 1300ରୁ ଅଧିକ ଭକ୍ତ ସୋମନାଥ ଯାତ୍ରା କରିଥିଲେ। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ବର୍ଷ ପୁନଃ ନିର୍ମିତ ମନ୍ଦିରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପୂର୍ବରୁ ସ୍ୱାଧୀନତା ପରେ 1947 ମସିହାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ଧ୍ୱଂସାବଶେଷ ପରିଦର୍ଶନ କରିବା ସହିତ ମନ୍ଦିର ପୁନଃ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଭାରତର ସାଂସ୍କୃତିକ ଆତ୍ମବିଶ୍ୱାସକୁ ପୁନରୁଦ୍ଧାର କରିବା ପାଇଁ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଅତ୍ୟାବଶ୍ୟକ ବୋଲି ସର୍ଦ୍ଦାର ପଟେଲ ଦୃଢ଼ ବିଶ୍ୱାସ ରଖିଥିଲେ।

ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92-97 ଲକ୍ଷ ଭକ୍ତଙ୍କ ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କ ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।

ସୁଦାମଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ନେଇଛୁ ସବ୍ସେ ବଡ଼ା ଖିଲାଡ଼ି ଚଳଚ୍ଚିତ୍ରରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

0: ଭାରତ ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି, ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଂ ତାଲିକାରେ ଶୀର୍ଷରେ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୁଜରାଟର ପ୍ରଭାସପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟକୁ ସଂରକ୍ଷଣ କରିପାରେ ବୋଲି ପ୍ରଦର୍ଶିତ କରିଛନ୍ତି।
1: यहाँ देख रहा हूँ विनाश में सृजन के संकल्प को जिसे सोमनाथ ने चरितार्थ किया है। मैं यहाँ देख रहा हूँ असत्य पर सत्य की विजय को जिसे प्रभाष पाटन ने बार बार जिया है। मैं यहाँ देख रहा हूँ हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है। मैं यहाँ देख रहा हूँ भारत के उस अविनाशी स्वरूप को जिसे सदियों के कुत्सित प्रयास भी न मिटा सके न हरा सके।
0: ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ଅମୃତ ମହୋତ୍ସବ କେବଳ ଅତୀତକୁ ସ୍କରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉ ନାହିଁ, ବରଂ ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଏହା ପାଳିତ ହେଉଛି। ନିଜର ଐତିହ୍ୟ ସଂରକ୍ଷଣ ଦ୍ୱାରା ଗୋଟିଏ ରାଷ୍ଟ୍ର ବଞ୍ଚି ରହିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 1998 ହୋଇଥିବା ପରମାଣୁ ପରୀକ୍ଷଣକୁ ପ୍ରଧାନମନ୍ତ୍ରୀ ସ୍କରଣ କରିଛନ୍ତି। ପୋଖରାନ୍2 ହୋଇଥିବା ପରମାଣୁ ପରୀକ୍ଷଣ ଜରିଆରେ ଭାରତର ବୈଜ୍ଞାନିକମାନେ ବିଶ୍ୱ ନିକଟରେ ଦେଶର କ୍ଷମତାକୁ ପ୍ରଦର୍ଶିତ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: सिक्योरिटी का क्या महत्व है ये आज दुनिया का हर व्यक्ति महसूस कर रहा है। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही है। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंच गया है। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
0: ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପବିତ୍ର ସୋମନାଥ ମନ୍ଦିର ଉପରେ ଉଡୁଥିବା ଧ୍ୱଜ ଭାରତ ବିଶ୍ୱାସର ବିଜୟ ପ୍ରତୀକ ଏବଂ କୋଟି କୋଟି ଭାରତୀୟଙ୍କ ସାମୂହିକ ଚେତନାର ଦିବ୍ୟ ପରିପ୍ରକାଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ଧ୍ୱଜ ସର୍ବଦା ଦେଶ ଗରିମାର ଗୁଣଗାନ କରିବ ଏବଂ ଏଥିନିମନ୍ତେ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରଣା ଯୋଗାଇବ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଧାନମନ୍ତ୍ରୀ ଦେଇଥିବା ସାତସୂତ୍ରୀ ଆହ୍ୱାନକୁ ଦେଶବାସୀ ପାଳନ କରିବାକୁ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସିଂ କହିଛନ୍ତି ଏହି ଦିବସ 1998 ହୋଇଥିବା ପୋଖରାନ୍ ପରୀକ୍ଷଣର ସଫଳତାକୁ ସ୍କରଣ କରାଉଛି। ଗତ ଦଶନ୍ଧିରେ ଭାରତର ପ୍ରତିରକ୍ଷା ଉତ୍ପାଦନ 174 ଗୁଣ ବୃଦ୍ଧି ପାଇ 1.54 ଲକ୍ଷ କୋଟି ଟଙ୍କାରେ ପହଞ୍ଚପାରିଛି। ସେହିପରି ଏକ ଦଶନ୍ଧିରେ ପ୍ରତିରକ୍ଷା ରପ୍ତାନୀ ପରିମାଣ 44 ଗୁଣ ବୃଦ୍ଧି ପାଇଛି। ଡକ୍ଟର ସିଂ ଘରୋଇ ରାଷ୍ଟ୍ରାୟତ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି 2014 ଦେଶରେ ମାତ୍ର 350 ଷ୍ଟାର୍ଟଅପ୍ ଥିଲା, ସମ୍ପ୍ରତି ଦେଶରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି। ବିଶ୍ୱର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଭାରତ ତୃତୀୟ ସ୍ଥାନ ଅଧିକାର କରିପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଏନ୍ଡିଏ ବରିଷ୍ଠ ନେତା ଏନ୍ ରଙ୍ଗାସ୍ୱାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଉପରାଜ୍ୟପାଳ

ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସରକାରୀ ଭାବେ ଆୟୁଷ୍ମାନ ଭାରତ ଯୋଜନାକୁ ସାମିଲ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ହାତକୁ ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ନିର୍ବାଚନ ପ୍ରଚାର ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍କୁଲ ଚାକିରି ଆବେଦନ କରିବାର ବୟସ ସୀମା 5 ବର୍ଷ କୋହଳ ସମ୍ପର୍କରେ ଦେଇଥିବା ପ୍ରତିଶ୍ରତି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ରେ ମଧ୍ୟ ଆଇଏଏସ୍ ଆଇପିଏସ୍ ଏବଂ ରାଜ୍ୟ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପଭି ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି 2025 ଜୁନ୍ ଜନଗଣନା ସର୍କୁଲାରକୁ ପୂର୍ବ ସରକାର କାର୍ଯ୍ୟକାରୀ କରିନଥିବାବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପଭି ନିଆଯାଇଛି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ 60 ଦିନ ପାଇଁ ଅଶୋଧିତ ତୈଳ ପ୍ରାକୃତିକ ଗ୍ୟାସ୍ ଏବଂ 45 ଦିନ ଲାଗି ଏଲ୍ପିଜି ମହଜୁଦ ରହିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା ଇସ୍ରାଏଲ୍ ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବାବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦ ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଗାମୀ 1,000 ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ

0: ତିଆରି କରିଛୁ, ତେଣୁ ନୂଆ ୟୁଏଲବିର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡାକୁ ଆମେ ଡ୍ରେନେଜ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ ଯୋଉଠି ଜାଗା ମିଳିଛି ସେଠି ଅଫିସ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲବିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯୋଉ ୟୁଏଲବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛି। ଏବେ ଯାଇଥିଲି ସୋନପୁର, ଯାଇଥିଲି ସେଠି ରିଭ୍ୟୁ କରି ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ ଚାରିଟି ପୁରୁଣା ୟୁଏଲବି ଏବଂ ଛଅଟି ନୂଆ ୟୁଏଲବିର ମଧ୍ୟ ଆମେ ରିଭ୍ୟୁ କଲୁ, ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବ। ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ ଧରିବୁ ତାକୁ ତା ଆକ୍ସନ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟ ତ୍ୱରାନ୍ୱିତ ଗତିରେ ହଉ, ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଟାକୁ ସୁରେ ସିଟି ବନେଭୂତ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
1: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ ତିନି ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷାଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ଆକ୍ଚୁଆଲି ଆମର ଆଜି ମହାରାଜା ଶ୍ରୀରାମଚନ୍ଦ୍ର ବଞ୍ଜଦେବ ୟୁନିଭର୍ସିଟିର ଆଜି ୟୁଜି ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ, ସାଇନ୍ସ, କମର୍ସ ତିନିଟା ଫାକଲ୍ଟି ଯୋଉ ଅଛି, ଆର୍ଟସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ 81.59% ରେଜଲ୍ଟ ହେଇଛି। ଆର ବର୍ଷ ଅପେକ୍ଷା ଆର ବର୍ଷ 81.29% ହେଇଥିଲା, ଏ ବର୍ଷ ତାଠାରୁ ଟିକେ ଅଧିକ ଭଲ ଅଛି, ଏବଂ ଆର ବର୍ଷ ଆଉ ଚିନ୍ତା କଲୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
1: ସାନ୍ତାଳୀ ଭାଷାର ଲିପି ଅଲଚିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ଶୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାତି ହାଁସ୍ତା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥ ସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ବରରୁ 588 ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥ ସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେବ, ମହାସଂଘ କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।

0: ନମସ୍କାର।
1: ନମସ୍କାର ନମସ୍କାର। ଏଇ ଦେଖିଲା ବେଳକୁ ବର୍ଷା ହେଇଯାଉଛି, କାଲି ଖରା ହେଇଯାଉଛି, କଣ
0: ଯେଉଁ ନାଇଁ
1: ଋତୁ
0: ଇଏ
1: ଦେଖୁଛ
0: ମାନେ ଯୋଉ ପ୍ରକାର ବେଳେବେଳେ ଏମିତି ଗୁଳୁଗୁଳି ମଧ୍ୟ ଲାଗୁଛି, ଯେ ବିରକ୍ତ ଲାଗୁଛି।
1: ସିଆଡେ
0: ତାପରେ
1: ଉପର ଓଡ଼ିଆ ହେଇଗଲେ ସିଆଡେ ଝଡ଼ ତୋଫାନ
0: ସିଆଡେ
1: ପଳେଇ
0: ଝଡ଼
1: ଆସୁଛି,
0: ତୋଫାନ
1: ଝାଳ
0: ଭଳିଆ ଏବେ
1: ବୋହିକି।
0: ଯୋଉ ମେଘୁଆ ହେଇକି ରହିଛି, ଆଉ ଆଜି ଦିନ ସାରା କେତେବେଳେ ଖରା କେତେବେଳେ ମେଘ, ମେଘ ଖରା ସବୁ ଆକା ଚାଲିଛି।
1: ତାପରେ କାଳ ବୈଶାଖୀ ଆସି ଗଛ ପତ୍ର ଭାଙ୍ଗି ଦଉଛି। ଏବେ ଦେଖ ଆମ୍ବ ଯାକ ସବୁ ଝଡିଗଲା ନା, ଯୋଉ 2 ଦିନ ତଳେ ଯୋଉ ବର୍ଷା ହେଇଛି,
0: ଏ
1: ପବନ
0: ବର୍ଷ
1: ହେଇଥିଲା,
0: ଆମ୍ବ ମଧ୍ୟ ମିଳିବାଟା ବଡ କଷ୍ଟ ହେଇଛି,
1: ହଁ କେତେ ଅଞ୍ଚଳରେ ଟିକେ କମିଗଲା ଗା ଯାହା ହେଲେ ଯେ।
0: ବହୁତ କମିଗଲା।
1: ଯୋଉ
0: ତ ବିଭିନ୍ନ
1: ବେପାର
0: ପ୍ରକାର ହଉଛି
1: ପରିବର୍ତ୍ତନ
0: ପାଣିପାଗର ପରିବର୍ତ୍ତନ, ଆଉ ପାଣି
1: ହଉଛି,
0: ବିଭିନ୍ନ ପ୍ରକାର ସମୟ ପରିବର୍ତ୍ତନ ହେଇଯାଉଛି, ଆଉ ପାଣିପାଗ କଣ କରିବ।
1: ସେଥିଯୋଗୁଁ ଆମେ ହେଲେ ଚାଷଟାକୁ ପରିବର୍ତ୍ତନ କରୁଛେ, ତା ଅନୁସାରେ ଆପଣ କରିବା, ତା ପାଇଁ ଗୋଟେ ଉପାୟ ଖୋଜିବାକୁ ପଡୁଛି। ମାନେ ଯଦି ବର୍ଷା ହେଲେ, ବର୍ଷା ହେଲେ କଣ ଚାଷ କରିବା, ଯଦି ଖରାଦିନେ ବେଶୀ ଖରା ହେଇଗଲା କଣ ଚାଷ କରିବା, ସେ ଉପରେ ସବୁ ଧ୍ୟାନ ଦେବାକୁ ଟିକେ ପଡୁଛି ଅଧିକା ମାତ୍ରାରେ।
0: ଆଜିକାଲି ଦେଖ ଗୋଟେ ଚାଷକୁ ମଧ୍ୟ ନେଇକି ବସିଲେ ଲାଭ ନାହିଁ।
1: ନାଇଁ ଆଉ ସେ କଥା ଅଛି କି, ସେ ଯୁଗ ଗଲା ହାରି ଚାଷକୁ ଜଗିକି ଚାଷୀ ଭାଇ ମାନେ ରହୁନାହାନ୍ତି।
0: ବିଭିନ୍ନ ପ୍ରକାର ଚାଷ କରିବାକୁ ପଡିବ, ବିଭିନ୍ନ ପ୍ରକାର ଚାଷ କେବଳ ବର୍ଷା ଦିନେ ବର୍ଷାଟିଆ, ଖରା ଦିନେ ଖରାଟିଆ, ସବୁ ପ୍ରକାର ଚାଷ କରିବାକୁ ପଡିବ ଋତୁକୁ ନେଇକି। ଆଉ
1: ଋତୁକୁ ନେଇକି ପାଣିପାଗ କୁ ନେଇକି ସେମାନେ କରିବାକୁ ପଡିବ। ସେମିତି ଆଜି ହେଲେ ମୁଁ ଗୋଟେ ଆଲୋଚନାରେ ରଖିଛି ଏ ବୈଠକରେ,
0: କଣ ଆଲୋଚନା ହେ
1: ବୋଲେ ଆଲୋଚନା ବୋଲେ ଆମର ଯୋଉ ମୁଗ ବିରି ଆଦାୟ ହୁଏ, ଅଣ ଧାନ ମୁଗ ବିରି, ତାପରେ ତା ସହିତ ହଉଛି ରାଶି, ତା ସହିତ ସୂର୍ଯ୍ୟମୁଖୀ ଫୁଲ, ଏସବୁ ଚାଷ ଯୋଉ ହଉଛି, ଆଗ କଣ ହଉଥିଲା, ଆର ବ୍ୟବସ୍ଥା ଥିଲା ଯେ ଗୋଟେ ମଣ୍ଡିରେ ନେଇକି ଆମେ ଦେବା ପାଇଁ ବୋଲି, ଯେମିତି ଧାନ ପାଇଁ ମଣ୍ଡି ସରକାର କରିଛନ୍ତି, ସେମିତି ପ୍ରାଇସ ସପୋର୍ଟ ସ୍କିମ ବୋଲି ଗୋଟେ ଯୋଜନା ଅଛି। ସେଠାରେ କଣ ଯେ ତମକୁ ତମେ ନେଇ ମଣ୍ଡିରେ ଦେଲା ପରେ ତମେ ସରକାର ମୂଲ୍ୟ ଅନୁସାରେ ତମେ ତମ ପ୍ରାପ୍ତି ପାଇପାରିବ, ବିକିପାରିବ ସେଠି ନେଇକିରି। ଏ ଜିନିଷର ବ୍ୟବସ୍ଥା ଆଗ ନଥିଲା, ଏବେ ଅନେକ ଦିନ ହେଲା ହେଲାଣି ଏ ବ୍ୟବସ୍ଥାଟା। ଏ ବ୍ୟବସ୍ଥା ଉପରେ ଗୋଟେ ଅଭିଜ୍ଞ ଚାଷୀ, ଯୁବ ଚାଷୀ, ଶିକ୍ଷିତ ଚାଷୀଙ୍କ ସହିତ ମୁଁ କଥା ହେଇଥିଲି, ସେ କିପରି ଏ ଯୋଜନା ପାଇକି କେମିତି ସୁବିଧା ପାଇଛନ୍ତି। ସେ ହଉଛନ୍ତି ଶୁଭେନ୍ ପାଣିଗ୍ରାହୀ, କଳବାଡ ଗାଁର, ହେଲା ଆମର ଯୋଉ
0: ପଞ୍ଚାୟତ,
1: ହଁ ଚିକିରି ଚିକିପର, ତାଙ୍କେ ତ ଗୋଟେ ଓୟୁଏଟ ରେ ପାଠ ପଢୁଛନ୍ତି ସେ ଶୁଭେନ୍ ବାବୁ, ତ ତାଙ୍କେ ଜାଣିଛନ୍ତି, ଜ୍ଞାନ ଅଛି, ଶିକ୍ଷିତ ଲୋକ, ତ ସେ ସେ ଯୋଜନା ଯାକ ତାଙ୍କେ ନିଜେ ନିଜେ ଯାଇ ସରକାର ସହିତ କଥାବାର୍ତ୍ତା ହେଇକି ଯୋଜନା ଅନ୍ତର୍ଭୁକ୍ତ ହଉଛନ୍ତି ଆଉ ଲାଭ ମଧ୍ୟ ପାଉଛନ୍ତି। ତ କଣ କହୁଛନ୍ତି ଟିକେ ଶୁଣିଦେବା।
0: ନିଶ୍ଚୟ ଶୁଣିବା।
2: ଶୁଭେନ୍ ବାବୁ ନମସ୍କାର।
3: ନମସ୍କାର।
2: ଆଉ ଏବେ ଚାଷବାସ କଣ ଚାଲିଛି?
3: ଏବେ ଚାଷବାସ ସବୁ ଅମଳ ଆଦାୟ କରିବା ସମୟ, ମୁଗ ବିରି ସବୁ ଅଣ ଧାନ ପ୍ରଭୃତି ବାଦାମ ସବୁ ଅଣ ଧାନ ଫସଲ ଅମଳ ହଉଛି।
2: ଆଚ୍ଛା ଆଚ୍ଛା, ଆପଣ କେବେ ଲଗେଇଥିଲେ? ଏବେ କେତେ ଦିନ ହେଲାଣି ଲଗେଇବାର ଅମଳ ସମୟ ହେଇଗଲା?
3: ଏଇ ସବୁ ଧାନ ଚାଷ କରିବା ପରେ ଡିସେମ୍ବର ଲାଷ୍ଟ ଜାନୁଆରୀ ପ୍ରଥମରେ ରୁଆ ବୁଣା ହେଇଥିଲା, ତ ତାକୁ ଏବେ ଅମଳ କରାହଉଛି।
2: ଆପଣ କଣ କଣ ଲଗେଇଥିଲେ ଅଣ ଧାନରେ?

0: ଆଗେ ଖାଇବାଟା ପାଇଁ ଯେତିକି ରଖିବା ପରେ ଆମେ ବିକ୍ରି ପାଇଁ।
1: ହେଲେ ସୂର୍ଯ୍ୟମୁଖୀ ଫୁଲ ଚାଷ ଆପଣ କେତେ ବର୍ଷ ହେଲା କଲେଣି?
0: ସୂର୍ଯ୍ୟମୁଖୀ ଫୁଲ ଚାଷ ଏବେ ସରକାରଙ୍କର ନୂଆ ସ୍କିମ୍ ଆସିଲା, ଏବେ 2-3 ବର୍ଷ ହେଲା ଆରମ୍ଭ କରିଛୁ।
1: ହେଲେ ଆମେ ତ ଜାଣିଛେ ଯେ ଧାନ ଯେତେବେଳେ ଆମେ ଅମଳ କରୁଛେ, ଆମ ସରକାର ଗୋଟେ ମଣ୍ଡି କରନ୍ତି, ସେଠି ନେଇକି ଆମେ ଦେଇଦିଏ, ସେଇଠୁ ସରକାରଙ୍କ ଯେତିକି ଦର ଥାଏ ସେ ଦରରେ ଆମେ ପଇସା ପ୍ରାପ୍ତ ହେଇକି ଆସିବା, ଆମର ଯାହା ବିକ୍ରି ଯେତିକି ପରିମାଣ ବିକ୍ରି କରିବା। ହେଲେ ଏଇ ଯୋଉ ମୁଗ ବି ଅଣଧାନ ସବୁ ଅଛି, ଏଗୁଡାକ କେମିତି ଆପଣ ବଜାର କରନ୍ତି, ମାନେ ବିକ୍ରି ବଟା କେମିତି କରନ୍ତି? ଆର କିଛି
0: ମୁଗ
1: ବ୍ୟବସ୍ଥା ଅଛି କି ସରକାରଙ୍କ ତରଫରୁ?
0: ମୁଗ ମୁଗ ବିରି ଫସଲ ନାହିଁ ବୋଲି ମୂଲ୍ୟ ସହାୟକ ଯୋଜନା ବୋଲି ସରକାର ଅଛି, PSS ପ୍ରାଇସ
1: ଆଚ୍ଛା
0: ସପ୍ଲିମେଣ୍ଟ ସ୍କିମ। ତ
1: ଆଚ୍ଛା
0: ସେଥିରେ କଣ ପ୍ରାଇସ ସପୋର୍ଟ ସ୍କିମ, ତ
1: ଆଚ୍ଛା
0: ସେଥିରେ କଣ ମାନେ ଆଗରୁ କଣ ହଉଥିଲା ମାନେ ଯେତେବେଳେ ମୁଗ ବିରି ବା ବାଦାମ ସୂର୍ଯ୍ୟମୁଖୀ ଏଇ ଚାରିଟା ଫସଲ ଚାଷୀ ମାନେ କରୁଥିଲେ, ସେମାନଙ୍କ ବିକ୍ରି ବଟାରେ ଅସୁବିଧା ହଉଥିଲା, ବା ଯଦି ବି ବିକ୍ରି କରୁଥିଲେ ତ ସିଏ ସରକାରଙ୍କ ଧାର୍ଯ୍ୟ ମୂଲ୍ୟଠୁ
1: କମ୍
0: କମରେ ବିକ୍ରି କରୁଥିଲେ। ସରକାରଙ୍କର ଯୋଉଟା MSP ଅଛି, ସହାୟକ ମୂଲ୍ୟ ଅଛି, ଗୋଟେ ଅଛି ସେ ସହାୟକ ମୂଲ୍ୟଠୁ କମରେ ବିକ୍ରି କରୁଥିଲେ। ତ ତାକୁ ଇଏ କରିବା ପାଇଁ ସରକାର କଣ ଧାର୍ଯ୍ୟ ସହାୟକ ମୂଲ୍ୟ ଯୋଜନା ବୋଲି ଗୋଟେ କାଲେ, ମାନେ ଯଦି ତାଠୁ କମ ରେଟରେ ଯଦି ବଜାରର ରେଟ ହୁଏ, ବେପାରୀ ଆସି କିଣନ୍ତି ତ ତାଙ୍କୁ ସାହାଯ୍ୟ କରିବାକୁ ଚାଷୀକୁ, ତ ସରକାର ମଣ୍ଡି ଥ୍ରୋରେ ଜିନିଷ କିଣେ ଯୋଉଟାକି MSP ମାଧ୍ୟମରେ। ସେଥିପାଇଁ ବୋଲି ବିଭିନ୍ନ ପ୍ରୋକ୍ୟୁରମେଣ୍ଟ ସେଣ୍ଟର ପ୍ରତି ପ୍ରତି ପଞ୍ଚାୟତରେ ସରକାର ଖୋଲିଛନ୍ତି। ସେଟା ସେଟା ପୁରା ଭାରତ ସରକାରଙ୍କର ଗୋଟେ ସଂସ୍ଥା ଅଛି ନାଫାଡ, ନାଫାଡ ସେଟାକୁ ଅର୍ଗାନାଇଜ କରେ, ଆଉ ଓଡ଼ିଶାରେ ତାକୁ ଓଡ଼ିଶାର କୃଷି ବିଭାଗ ଆଉ ମାର୍କଫେଡ ଏଇ 2 ଜଣ ମିଶିକି ତାକୁ ପ୍ରୋକ୍ୟୁରମେଣ୍ଟ କରନ୍ତି। ତ ତା
1: ଆଚ୍ଛା
0: ପ୍ରୋକ୍ୟୁରମେଣ୍ଟ କରିବା ପାଇଁ ବୋଲି ସେଥିରେ ଏଇ ବର୍ଷ ପାଇଁ ବୋଲି ମୁଗ ବିରି ବାଦାମ ଆଉ ସୂର୍ଯ୍ୟମୁଖୀ ଏଇ ଚାରିଟା ଫସଲ ପାଇଁ ଅନୁମୋଦନ ହେଇଛି।
1: ଆଚ୍ଛା
0: ତା ବାଦେ ଆମ ଏପଟ ଏରିଆ ରାଶି ବି ହୁଏ, କିନ୍ତୁ ରାଶି ପାଇଁ ହେଇନି, ଏଇ 4ଟା ଫସଲ ସରକାର କିଣୁଛନ୍ତି।
1: କିଣୁଛନ୍ତି? ଆଚ୍ଛା
0: ତ
1: ଆଚ୍ଛା
0: ଆ ପାଇଁ ମୂଲ୍ୟ ବି ଗୋଟେ ଧାର୍ଯ୍ୟ ହେଇଛି, ତ ଯେମିତିକି ବିରି ପାଇଁ 78 ଟଙ୍କା, ତାପରେ ମୁଗ ପାଇଁ 86 ଟଙ୍କା, 86 ସରି 87 ଟଙ୍କା 50 ପଇସା, ତାପରେ ସୂର୍ଯ୍ୟମୁଖୀ ପାଇଁ 68 ଟଙ୍କା, ତାପରେ ଚିନାବାଦାମ ପାଇଁ 74 ଟଙ୍କା।
1: ଆଚ୍ଛା
0: ଏଇ ମୂଲ୍ୟରେ ସରକାରଙ୍କ ଯୋଉ ବି ପ୍ରକ୍ୟୁରମେଣ୍ଟ ସେଣ୍ଟର ଅଛି, ଯୋଉଟାକି କ୍ରୟ କରାଯାଏ, କ୍ରୟ କରିବାର ସେଣ୍ଟର ଅଛି, ସେଠିକି ଚାଷୀମାନେ ତାଙ୍କ ନିଜ ଯାହା ବି ତାଙ୍କ ସାମଗ୍ରୀ ଅଛି ତାକୁ ଧରିକି ଯିବେ, ଆଉ ତାକୁ କିଣିବା ଆଗରୁ ନିଜେ ଗୋଟେ ତାଙ୍କର ଇ ସମୃଦ୍ଧି ପୋର୍ଟାଲ ବୋଲି ସରକାରଙ୍କର ଅଛି, ଯୋଉଟାକି ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ଇ ସମୃଦ୍ଧି ଆପ୍ ଗୋଟେ।
1: ଆଚ୍ଛା
0: ତ ସେଇ ଆପ୍ରେ ନିଜେ ନିଜେ ଇନଷ୍ଟଲ କରିକି ନିଜେ ସେଲ୍ଫ ରେଜିଷ୍ଟ୍ରେସନ କରିପାରିବେ,
1: ଆଚ୍ଛା
0: ସ୍ୱୟଂ ରେଜିଷ୍ଟ୍ରେସନ ବି କରିପାରିବେ,
1: ଆଣ୍ଡ୍ରଏଡ଼୍ ଫୋନ୍ ରେ।
0: ହଁ କରିପାରିବେ। ଯଦି ନିଜେ କରିପାରୁନାହାନ୍ତି ସେ ଯାଇକି ସେ କ୍ରୟ ସଂସ୍ଥାକୁ ଯାଇକି ସେ କହିବେ, ଯେମିତି ମଣ୍ଡିକୁ ଯାଇକି ସେମାନେ ନିଜ ଡକ୍ୟୁମେଣ୍ଟ ଧରିକି ଯାଉଛନ୍ତି, ଆଧାର କାର୍ଡ, ଜମି ପଟ୍ଟା ଜେରକ୍ସ ଧରିକି ଯାଇ କହିବେ କି ଆମେ ବିକ୍ରି କରିବାକୁ ଚାହୁଁଛୁ, ତ ସେଠି ସେମାନେ ବି କରିବାରେ ସାହାଯ୍ୟ କରିବେ। କହିଲେ ସେମାନଙ୍କ ଯାହା ଜିନିଷ ଆଣିଥିବେ ତ ସେ ମଣ୍ଡି ସେଣ୍ଟର କଣ କରିବେ ତାଙ୍କୁ ଜିନିଷ ରଖିବା ପାଇଁ ଗୋଟେ ବ୍ୟାଗ୍ ବା ମୁଇଁ ଦେବେ, ସେଠି ସେ ଭରିକି ଜିନିଷ ଦେବେ, ତ ସରକାର ଧାର୍ଯ୍ୟ ମୂଲ୍ୟରେ ତାଙ୍କ ଏକାଉଣ୍ଟକୁ DBT ମାଧ୍ୟମରେ ପଇସା ପଠେଇଦେବ, 3 ଦିନ ଭିତରେ ପଇସା ଆସିବା ସୁବିଧା ତାହା ବି ହେଇଛି।
1: ବହୁତ ବଢିଆ ସୁବିଧା ବ୍ୟବସ୍ଥା ରହିଛି, ବୋଧେ ଆ ପୂର୍ବରୁ ନଥିଲା ଏଇ ବ୍ୟବସ୍ଥା।
0: ଏଇଟା ଏବେ ସରକାର 2 ବର୍ଷ ହେଲା ଏଇ ପହଳଟା ଆରମ୍ଭ କରିଛନ୍ତି, ଆଉ ଏଇଟା ଆଗାମୀ ବର୍ଷରୁ ଏଇ ବର୍ଷ ଆହୁରି ସରକାର ଅଧିକ ତୁରନ୍ତ ଭାବେ କରିବାକୁ ଚେଷ୍ଟା କରୁଛନ୍ତି, ଆଉ ଅଧିକ ଭାବେ ଯେମିତି ଆୱେରନେସ ହଉ, ସ୍ପ୍ରେଡ ହଉ, ଲୋକ ଅଳ୍ପ ପଇସାରେ ନ ବିକନ୍ତୁ, ପ୍ଲସ୍ ସରକାର ବି ତା ନିଜ ଷ୍ଟକ୍ ରଖିକି ଯେମିତି ଚାଷୀଙ୍କ ଉପରେ କମ୍ ମୂଲ୍ୟର ଭାର ନ ପଡୁ, ସେଇଟାରୁ ବଞ୍ଚାଇବା ପାଇଁ ଚାଷୀଙ୍କୁ ସରକାର ଏଇ ପଦକ୍ଷେପ ଗୁଡ଼ିକ ନେଉଛନ୍ତି।
1: ବହୁତ ବଢିଆ ପଦକ୍ଷେପ ଗୋଟେ ହେଇଛି, ବହୁତ ସୁନ୍ଦର ଯୋଜନା। ଆପଣ ତ ପୁରା ବୁଝେଇ ଦେଲେ, ଟିକନିକ ଭାବରେ ବୁଝେଇ ଦେଲେ, ଜଣେ ଯିବେ ଯଦି ନୂଆରେ ମଧ୍ୟ ରେଜିଷ୍ଟ୍ରେସନ କରିବ, ଯିଏ ଯଦି

0: ଯୁବ ଗୁଡିକ ନଷ୍ଟ ହୁଏ, ତା ସହିତ ଯାହା ବି ଘାସ ଥାଏ ଇଏ ଅନାବନା ସବୁ ଇଏ ନଷ୍ଟ ହୁଅନ୍ତି, ସେ ସେଇଟା ପାଇଁ କଣ ଥାଏ। ତାପରେ କଣ ଆସିବା ଆସିବା ଏ ଯୋଉ ଆସିବାକୁ ଖରିଫ ଆସିବାକୁ ଯାଉଛି 2026 ଖରିଫ ଆସିଲା, ସେଥିପାଇଁ ବୋଲି ଆମର ତାକୁ ଖାଦ୍ୟ ସାର ଦରକାର, ସେଥିପାଇଁ ବୋଲି ଏବେ ଧନିଚା ଚାଷ ବି କରିହବ। ଧନିଚା ଯୋଉଟା କି ଆମର ଆମର ଯୋଉଟା କି ପ୍ରାକୃତିକ ସାର
1: ଆଚ୍ଛା ଆଚ୍ଛା ହଁ
0: ଯୋଉଥିରେ କି ନାଇଟ୍ରୋଜେନ ଯବକ୍ଷାରଜାନର ବହୁତ ମାତ୍ରାରେ ଅଛି, ସେ ତାକୁ ଏବେ ବୁଣିଲେ ତ ସିଏ କଣ ହବ ଆଉ 1.5 ମାସ ଭିତରେ ସେ ହେଇଯାଇଥିବ। ସେତେବେଳେ କାଦୁଅ ଟାଇମ ତାକୁ ମାଟି ସହିତ ମିଶେଇ ଦେଲେ ସିଏ କଣ ନାଇଟ୍ରୋଜେନର ପରିମାତ୍ର ପୂର୍ତ୍ତି କରିପାରିବ।
1: ଆଚ୍ଛା
0: ସେଥିପାଇଁ ବି ଧନିଚା ପାଇଁ ବି ସରକାରଙ୍କର ବହୁତ ବହୁତ ଭଲ ଗୋଟେ ଉଦ୍ୟମ ଆରମ୍ଭ କରାଯାଇଛି। ଧନିଚା ଯୋଉ ବି ସରକାରୀ ବିହନ ସଂସ୍ଥାରୁ ବିହନ ସରକାରୀ ବିହନ କ୍ରୟ ସଂସ୍ଥା ଅଛି, ତ ସବୁ ସବୁ କ୍ରୟ ସଂସ୍ଥା ଉପଲବ୍ଧ ଅଛି, ଯୋଉଟା କି 19,000 ଟଙ୍କା ପ୍ରତି କ୍ୱିଣ୍ଟାଲରେ ଚାଷୀ କିଣି କରିବେ, ଆଉ ସେଥିରୁ 16,000 ପ୍ରତି କ୍ୱିଣ୍ଟାଲ ସିଏ ଡିବିଟି ମାଧ୍ୟମରେ ସବସିଡି ବି ପାଇଯିବେ।
1: ଆଚ୍ଛା ତିନି
0: ମାତ୍ର
1: ହଜାର
0: ତାଙ୍କୁ ତାଙ୍କୁ 3,500 ଟଙ୍କା ନା କେତେ
1: ହାତ
0: ସରକାର ଦ୍ୱାରା
1: ଲାଗିବ।
0: ପଡୁଛି, ତ ମାନେ କେଜିକୁ 40 ଟଙ୍କା ହିସାବରେ ସେ ପାଇଯାଉଛନ୍ତି ଧନିଚା, ଯୋଉଟା କି ସତରେ ତା ମୂଲ୍ୟଟା ହଉଛି କେଜିକୁ 200 ଟଙ୍କା, ମାତ୍ର ସରକାର ତାକୁ ଛାଡ କରିକି ଦଉଛନ୍ତି
1: ଆମେ ଯଦି
0: 40 ଟଙ୍କା
1: 5 ଏକର ଜମିରେ ପକେଇବା ଧନିଚା କେତେ ପରିମାଣର ଲାଗିବ, କେତେ କେତେ କେଜି?
0: ଗୋଟେ ଏକର ଜମି ପାଇଁ ବୋଲି ଧନିଚା 10 କେଜି ଲାଗେ,
1: ଆଚ୍ଛା ଆଚ୍ଛା ହଁ
0: ହେକ୍ଟର ପାଇଁ 25 କିଲୋ ବା ଗୋଟେ ପ୍ୟାକେଟ, ଆଉ ଗୋଟେ ଏକର ଜମି ପାଇଁ 10 କିଲୋ ଲାଗେ।
1: ଆଚ୍ଛା ଆଚ୍ଛା ହଁ
0: ସେଇ
1: ମାନେ
0: ହିସାବରେ
1: ଧନିଚାଟା ହଉଛି ମାନେ ପ୍ରାକୃତିକ ସାର ଗୋଟେ ନାଇଁ କି?
0: ଗୋଟେ ପ୍ରାକୃତିକ, ଏଇଟା କଣ ଧନିଚାରେ ଯେମିତି ଆମର ମୁଗ ବିରିରେ ନାଇଟ୍ରୋଜେନ ଫିକ୍ସେସନ ହୁଏ, ଧନିଚାର ପତ୍ରରେ ବି ନାଇଟ୍ରୋଜେନ ଥାଏ, ଯୋଉଟା କି ଆମେ ମାଟିରେ ମିଶିଲେ ସେଇଟା ସାର ସାର ହିସାବରେ ବ୍ୟବହାର ହୁଏ, ନାଇଟ୍ରୋଜେନ ସାର ହିସାବରେ ବ୍ୟବହାର।
1: ବହୁତ ବଢିଆ ଜିନିଷ ମାନେ ଆମେ ଆଉ ସେଥିରେ ଆଗ ମାନେ ଜମିକୁ ଚାଷ କରିଦେଇ ଶୁଖିଲା ଛାଡିଲା ପରେ ସେଟାକୁ ଅନ୍ଧନିଚାକୁ ବୁଣି ଦେବା କଥା, ତାପରେ ଆଉ କିଛି ବ୍ୟବସ୍ଥା ନାହିଁ, ଆଉ କରିବାକୁ ପଡିବନି,
0: ନା କିଛି କରିବା
1: କିଛି
0: ଦରକାର ନାହିଁ,
1: କରିବା ଦରକାର ନାହିଁ
0: ତାକୁ
1: ସେଟା
0: କିଛି ଦରକାର, ତାକୁ ଖାଲି ଯେତେବେଳେ ପାଣି ଯେତେବେଳେ ଆମର
1: ବର୍ଷା
0: କେନାଳ ବା ବିଭିନ୍ନ ବର୍ଷା ହୁଏ ବା କେନାଳ ବା ଯୋଉ ବି ଆମର ସୋର୍ସ ଅଫ ଯାହା ବି ପାଣିର
1: ପାଣି
0: ସୋର୍ସ
1: ଅଛି
0: ଅଛି,
1: ହଁ ହଁ
0: ଯେତେବେଳେ
1: ଇରିଗେସନ
0: ଆସେ ସେତେବେଳେ ଆଉ ପାଣି ଯେତେବେଳେ ଭରି ହୁଏ ତାପରେ କାଦୁଅରେ ଚାଷ କରିଯାଏ,
1: ଆଚ୍ଛା
0: କହିଲେ ସେ କଣ ସେତେବେଳେ ଆପଣଙ୍କର କାଦୁଅ ମିଶିଗଲା, ତ ସେ କଣ 2-4 ଦିନରେ ସେ ଭିତରେ ପଚିଯିବ, ସେ ପଚିକି ସାର ସେ ବହୁତ ବହୁତ ଜମିକୁ ବହୁତ ଭଲ ପ୍ରଭାବଶାଳୀ ସାର ହବ,
1: ଆଚ୍ଛା
0: ଯୋଉଟା କି ଆଗାମୀ ଋତୁରେ ଏଇ ଯୋଉ ବିଭିନ୍ନ ବିଭିନ୍ନ ଏଇ ଯୁଦ୍ଧର ସମସ୍ୟା ଯୋଗୁଁ ସାରର ସମସ୍ୟା ଉପୁଜିବାର କାରଣ ଉପୁଜିବ ବୋଲି ଗୋଟେ ଆକଳନ କରାହଉଛି, ସେଇଥିରୁ ବଞ୍ଚିବା ପାଇଁ ବୋଲି ଏଇଟା ଗୋଟେ ବହୁତ ଭଲ ସୁଯୋଗ, ଏବେ ଏଇ ସମୟରେ ଧନିଚା ପକେଇଲେ ସେଇ ଜିନିଷକୁ ଆଡ଼ିପାରିବେ।
1: ମାନେ ଏଇଟା ହେଲା ପରେ ଆପଣ ଯଦି ଧାନ ମଧ୍ୟ ସେଥିରେ ବୁଣି ପାରିବେ ଭଲ ତାକୁ
0: ହଁ ଧାନ ଧାନ ସେଥିରେ ରହିଲେ ଆପଣଙ୍କର ନାଇଟ୍ରୋଜେନର ମାତ୍ର ଅଧା କମିଯିବ।
1: ଆଚ୍ଛା ଆଚ୍ଛା ତ ଆଜି ତ ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଥିଲା ଆମର, ଆଉ ବହୁତ ବଢିଆ କଥା ଆପଣ କହିଲେ, ଗୁରୁତ୍ୱପୂର୍ଣ୍ଣ କଥା କହିଲେ ଯେଉଁଟା କି ସମସ୍ତେ ଜାଣିନଥିବେ ମଧ୍ୟ, ସେ ଯେମିତି ଆପଣ ସେ PSS ଯୋଜନା କହିଲେ ଆଉ ଆମର ଧନିଚା ଚାଷ କଲେ, ଏଗୁଡିକ ଉପାଦେୟ ଜିନିଷ, ଆଉ ଅନ୍ୟ ଚାଷୀ ଭାଇମାନେ ମଧ୍ୟ ଶୁଣିଲେ ସେଗୁଡ଼ିକୁ କାମରେ ଲଗେଇବେ। ଆଜି ଆମର ଆକାଶବାଣୀକୁ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ନମସ୍କାର।
2: ବଢିଆ ଲାଗେ, ଭଲ ଲାଗେ,
1: ଦେଖ ବ୍ୟବସ୍ଥାଟା କେତେ ଭଲ ନାଇଁ।
2: ନାଇଁ ନାଇଁ ପ୍ରକୃତରେ ଦେଖ ଆମେ ଚାଷୀ ଭାଇ ମାନେ କିଛି ଅଶିକ୍ଷିତ ଥାଉ ଯାହାକି କିଛି ଜାଣିପାରୁନି,
1: ନାଇଁ ନାଇଁ
2: ଏବେ ଶିକ୍ଷିତ ଚାଷୀ ମାନେ ସବୁ ବାହାରିଲେଣି, ହେଲେ ସବୁ ପ୍ରକାର ଚାଷ ପଦ୍ଧତି ଉପରେ ସରକାରଙ୍କ ନୀତି ନିୟମ ଉପରେ ବିଭିନ୍ନ
1: ହଁ
2: ପ୍ରକାର ଯୋଜନା ଆସୁଛି, ସେ ଯୋଜନାକୁ ସେମାନେ ଜାଣିପାରୁଛନ୍ତି, ତାର ଫାଇଦା
1: ଉଠି ପାରୁଛନ୍ତି, ସେଇଟା ହଉଛି କଥା। ଏବେ ଦେଖ ଆମେ କାର୍ଯ୍ୟକ୍ରମରେ ବଜେଇ ନା ସେଟା ଆମର ଅନ୍ୟ ଚାଷୀ ଭାଇ ମାନେ ଶୁଣିଥିବେ, ଗାଁ ଗହଳିର ଚାଷୀ ଭାଇ ମାନେ ଶୁଣିଥିବେ,
2: ହଁ
1: ସେମାନେ ମଧ୍ୟ ଟିକେ ଜାଣିବେ, ଶିଖିବେ, ସଚେତନ ହେବେ।
2: ହଁ ହଁ ଠିକ
1: ଯେ କଥା ହିନ୍ଦୀ ହଉଥିବା ଆଜ୍ଞା, ଗୀତଟେ ପକ
2: ଗୀତଟି ହେଲେ ଗୋଟେ ସମ୍ବଲପୁର ଗୀତଟି ଶୁଣ।
1: ହଁ।

0: ଭଲ ଲାଗିଲା ନା?
1: ବଢିଆ ଲାଗିଲା, ତମେ ତ ବାଛି ବାଛି ସମ୍ବଲପୁର ଗୀତ ପକେଇଛନ୍ତି, ବଢିଆ ଲାଗିଲା ବଢିଆ ଲାଗିଲା। ଯେ ଆମ ଦ୍ୱିତୀୟ ପର୍ଯ୍ୟାୟ ଯିବା,
0: ଦ୍ୱିତୀୟ ପର୍ଯ୍ୟାୟରେ ଗୋଟେ ସଫଳ ଚାଷୀ ସହିତ କାଟିଲେ କଥା ହେଇଛି ବୋଲି କହୁଥିଲ।
1: ହଁ, ଆମର ଏଇ ସୋରଡ଼ା ବ୍ଲକର ବଡ ବଡ ଗାଁ ନାଇଁ ଘେ,
0: ଓହୋ,
1: ସେଇଠିରେ ଆମର ପୂର୍ଣ୍ଣ ପ୍ରଧାନଙ୍କ ସହିତ କଥା ହେଇଥିଲି। ସେ କପା ଚାଷ କରୁଛନ୍ତି, ତ ଅନ୍ୟ ଚାଷ ମଧ୍ୟ କରୁଛନ୍ତି, ସବୁ ମିଶ୍ରିତ ଚାଷ କରୁଛନ୍ତି। ତାଙ୍କ ସହିତ ଟିକେ ଦୁଃଖ ସୁଖ ହେଇଥିଲି, ଟିକେ ଶୁଣିଦେବା ଆଉ।
0: ଓଏ, କପା ଚାଷ ହେଲେ ତ ସେ ସୁନା ଚାଷ,
1: ହଁ,
0: ଧଳା
1: ଧଳା ସୁନା
0: ସୁନା
1: ବୋଲି କହୁଛନ୍ତି ଆଉ।
0: ଧଳା ସୁନା ଉତ୍ପାଦନ କରୁଛନ୍ତି, ଭଲ ଲାଭଜନକ ଫସଲ।
1: ହଁ ହଁ ହଁ
0: ଶୁଣିବା ଶୁଣିବା।
2: ପୁନଃ ବାବୁ ନମସ୍କାର।
3: ନମସ୍କାର ଆଜ୍ଞା।
2: କୋଉଠୁ ଆଣୁଛନ୍ତି ମଞ୍ଜି?
3: ଆମର ଯୋଉ ଦିଗବଣ୍ଡି ପାଖରେ ମଣ୍ଡି ଅଛି।
2: ଆଚ୍ଛା,
3: କପା ଦିଆ ହଉଛି ଆଜ୍ଞା।
2: ଯୋଉଠି କପା ଦଉଛନ୍ତି ସେଇଠୁ ହିଁ ଧରିକି ଆସୁଛନ୍ତି?
3: ହଁ, ସିଏ ମଞ୍ଜି ଅରଧ ପିଡିଆ ସବୁ କିଛି ଯୋଗଉଛନ୍ତି,
2: ସେମାନେ ଯୋଗଉଛନ୍ତି। ହେଲେ ଆପଣ ମୁଖ୍ୟତଃ ଏବେ କଣ ଚାଷ କରୁଛନ୍ତି, ଆରମ୍ଭ କରୁଛନ୍ତି?
3: ଚାଷ କପା ପାଇଁ ଚାଷ ହେଇକି ଅଛି, ଆଜିକାଲି ଭିତରେ ବର୍ଷା ଟିକେ ବତର ବତର ହେଇଗଲେ ଲାଗିବ କପା।
2: ଆଚ୍ଛା ଆଚ୍ଛା, ହେଲେ ଯୋଉ ଆପଣ ଏବେ ତଳି ପକାଉ କପା ପାଇଁ ବୋଲି କେମିତି ପ୍ରସ୍ତୁତି କରୁଛନ୍ତି?
3: ଫାଷ୍ଟ କପା ତ ଲାଗିବ ବୋଲି ଲଟା ପତ୍ର, ଆମର ସେପଟେ ତ ଜଙ୍ଗଲ ଜମି, ଜଙ୍ଗଲ ଜମି ତାକୁ ଆମେ ଶାଗ କରା ହଉଛି, ଲଟା ପତ୍ର ସଫା କରିକିରି ତାପରେ ହଳ ମରା ହଉଛି, ହଳ ମାରିକିରି 15 ଦିନ ଛଡା ହବ, 10 ଦିନ କି 15 ଦିନ ଛଡା ହବ। ତାପରେ ଆହୁରି ଗଦି ଘାସ ବାହାରିବ, ଗଦି ଘାସ ବାହାରିଲା ପରେ ଆହୁରି ବି ତାକୁ ଲଙ୍ଗଳ ମରା ହବ, ଚାଷ କରା ହବ। କିନ୍ତୁ ଆମେ ଚାଷ କରିକିରି ରଖିଛୁ, ଏବେ ବି ଚାଷ ଆଉ ଥରେ ହବ ହେଇକିରି ଲାଗିବ।
2: ହେଲେ କପା କେମିତି ଭାବରେ ରୋପଣ କରନ୍ତି, ମାନେ ମଞ୍ଜିକୁ?
3: ମଞ୍ଜିକି ଆଜ୍ଞା ଆମେ ସବୁ ମାନେ ସୂତା ଟାଣିକିରି ଲେବର ଦ୍ଵାରା ସୂତା ଟାଣିକି ବାଡି ଗୋଟେ 4 ଫୁଟକୁ 4 ଫୁଟ ବାଡି ଗୋଟେ କରା ହେଇଥାଉଛି, 2 ପଟେ ବନ୍ଧା ହଉଛି, ସେ ସୂତାକୁ ଚିହ୍ନ କରା ହେଇଥାଉଛି, ସେ ସୂତା ଚିହ୍ନରେ ଚିହ୍ନରେ ମଞ୍ଜି ପୋତା ହବ।
2: ତିନି ଥର ଆପଣ ଇଏ ଚାଷ କରିଛନ୍ତି, ତାପରେ ଏବେ ସୂତା ବାନ୍ଧିକି ସେ ବାଡି ମାପ ପକେଇକି ମଞ୍ଜି ପୋତି ଦେବେ?
3: ହଁ।
2: ମଞ୍ଜି ପୋତିଲା ପରେ କଣ ହବ?
3: ମଞ୍ଜି ପୋତିକିରି ଧାଡ଼େ ଧାଡ଼େ ଗଛ ହେଇ ସାରିଲା ପରେ ତାକୁ ଟିକେ ଟିକେ ସାର ଦିଆ ହବ।
2: କଣ ସାର ଦେବେ?
3: ଆମର ଗ୍ରୁମର, ପଟାସ, ୟୁରିଆ ମିଶେଇକିରି ଟିକେ ଟିକେ ଦିଆ ହବ। ତାପରେ ଗଛ 3 ଫୁଟ ନାଖେ ହେଇ ସାରିଲା ପରେ କୋଡା ହବ, କୋଡା ହେଇ ସାରିଲା ପରେ ଆଉଥରେ ତାକୁ ସାର ଦିଆ ହବ, ଫୁଲ ସାର, ସେତେବେଳକୁ ଫୁଲ ସାର ଦିଆ ହବ।
2: ଆଚ୍ଛା ଆଚ୍ଛା,
3: ଫୁଲ ସାର ଯେତେବେଳେ ଦିଆ ହେଇଯିବ ସେ ବଢି ପଳବ, ବଢି ସାରିଲା ପରେ ସେ ତାକୁ ଧରିକିରି ଆମର ଯଦି ପୋକ ଚୋକ ଲାଗିଲା କଣ ଇଏ ଲାଗିଲା ବୋଲି ତାକୁ ଔଷଧ ସ୍ପ୍ରେ କରାହବ, ନାଇଁ ଯଦି ଇଏ ବୋଲି ଭଲ ଅଛି ବୋଲି ବୋଲେ ତାକୁ ଖାଲି ଯତ୍ନ କରିବା କଥା, ଘାସ ରହିଲା କୋଉଠି କଣ ରହିଲା ଏମିତି ସବୁ ଦେଖିକି ସଫା କରିବା କଥା ଆଉ।
2: ହେଲେ ଯୋଉ କପା ଗଛରେ ପୋକ କଥା ଆପଣ କହିଲେ, ପୋକ ପତ୍ରରେ ଲାଗେ ନା ଫଳ ଲାଗେ ନା ମୂଳରେ ଲାଗେ?
3: ନାଇଁ, ଗଛକୁ ପୁରା ଧରିବ, ନାଇଁ ଯଦି ପତ୍ରରେ ରହିବ ରହୁଛନ୍ତି।
2: ଆଚ୍ଛା ଆଚ୍ଛା, ସେ ଗଛ ଟିକେ ବଡ ହେଲା ପରେ 3-4 ଫୁଟ ହେଲା ପରେ ଗଛରେ ପୋକ ଲାଗନ୍ତି କି?
3: ହଁ, ପୁରା 3 ଫୁଟ ହେଇଗଲା ପରେ ପୋକ ଲାଗିବେ, ତାପରେ ସିଏ ଫଳ ହେଲା ବେଳକୁ ପୋକ ଲାଗିବେ, ଏମିତି 3 ଫୁଟ ଔଷଧ ପଡୁଛି।
2: ଓହୋ ହୋ ହୋ, ମାନେ ପରିଚାଳନା ତାର ଟିକେ ଅଧିକା?
3: ହଁ ହଁ,
2: ମାନେ ଆପଣ 3 ଥର ଚାଷ କଲେ, ପୁଣି ଲଗେଇଲେ, ପୁଣି 3 ଥର ପୁଣି ପିଡିଆ ପକେଇଲେ, ପୁଣି ଆଉ ଥରେ ପିଡିଆ ପକେଇଲେ, ପୁଣି ମେଡିସିନ ସିଞ୍ଚନ କଲେ ସବୁ।
3: ଆଉ ନହେଲେ ଥଣ୍ଡା

0: ଖୋଜନ୍ତି?
1: ନାଇଁ ନାଇଁ, ଜମି ତ ଆମର ସେମିତି ଧାନ ଫସଲ ହଉନି ଜମିରେ, ଅନ୍ୟ କିଛି ଫସଲ ହବ ଆଡୁ, ସେ ଯୋଉ ଦତୁପତି ସବୁ ଜଙ୍ଗଲର ଅଛନ୍ତି, ଯାହା ନବେ ଖାଇ ଦଉଛନ୍ତି, କପା ବି ଖାଉଛନ୍ତି, କପା ଖାଇବାଟା ଟିକେ କମ ହଉଛି।
0: କପା ଚାଷ ଢେପ ଜମିରେ ହୁଏ କି?
1: ହଁ, ଢେପ ଜମିରେ ନା।
0: ଆଚ୍ଛା, ଆପଣ ପାଣିର ଏତେ ଆବଶ୍ୟକତା ରହେନି?
1: ନାଇଁ ନାଇଁ ନାଇଁ,
0: ଯୋଉ ଲଗେଇଲା ସମୟରେ ଟିକେ ବର୍ଷାକୁ ଜଗିକି ପତ୍ର ନେଇ ଲଗେଇ ଦଉଛନ୍ତି।
1: ହଁ, ପତ୍ର ଜଗିକି ଲଗା ହବ, ତାପରେ ବର୍ଷା ମଝିରେ ମଝିରେ ନ ହେଲେ ତାକୁ ପତ୍ର ନ ରହିଲେ ସିଏ ହବ କି?
0: କିଛି ନା କିଛି ପାଣି ଟିକେ ଆବଶ୍ୟକତା ପଡୁଛି।
1: ହଁ ହଁ, ପାଣି ସିଏ ଖାଲି ଫଳ ଫୁଟିଲା ପରେ ପାଣି ଦରକାର, ନାହିଁ ନହେଲେ ପାଣି ଦରକାର ନା।
0: ହେଲେ ତାର ଫଳ ଯେତେବେଳେ ଆଦାୟ ହେଇସାରିଲେ ଆପଣ ଫଳ କେମିତି, ମାନେ ସେଟା ତୁଳା କେମିତି ହୁଏ, କପା କେମିତି ହୁଏ?
1: କପାଟାକୁ ଆମର ତ ସିଏ ଚାରି କୁଣିଆ ସିଏ ଫୁଟିବ,
0: ଫୁଟିବ ଦେଖିଛି। ହଁ
1: ହଁ, ଫୁଟି ସାରିଲା ପରେ ଲେବର ଦ୍ଵାରା ତାକୁ ତା ହବ, ଗୋଟେ ଗୋଟେ କପାକୁ ଲେବର ରହିକି ଗଛ ପାଖରେ ରହିକି ସେ ତୋଳିକି ଅଖାରେ ପ୍ୟାକ୍ କରିବେ। ଭଲ କପଡ଼ା ଯାକ ସବୁ ଅଲଗା, ଏଣ୍ଡି କପା ଟିକେ ଅଲଗା, ସେଟା ରଖା ହଉଛି, ଅଲଗା ରେଟ୍ ରେ ଯାଉଛି, ଇଏ ଅଲଗା ରେଟ୍ ରେ ଯାଉଛି।
0: ଏଇଟା ବର୍ଷକୁ କେତେ ଥର ଆପଣ ଆଦାୟ କରନ୍ତି?
1: ଗୋଟେ ଥର ମ୍ୟାଡମ୍,
0: ଗୋଟେ ଥର ଲଗେଇଲେ ଗୋଟେ ଥର ହିଁ ବର୍ଷକୁ ଆଦାୟ ହୁଏ?
1: ହଁ, ପାଣି ଯଦି ମଡେଇବା ସୁବିଧା ଥିବ ବୋଇଲେ ଦୁଇ ଥର ଆଦାୟ ହେଇପାରେ,
0: ଗୋଟେ ଥର।
1: ହଁ, ଫଳ ତ ତୋଳି ସାରିଲା ପରେ ଆଉ ଥରେ ଔଷଧ ପଡିବ, ପିଡିଆ ପଡିବ, କୋଡା ହବ, ତାକୁ କୋଡି ସାରିଲା ପରେ ସେ ଆଉ ଥରେ ଫଳିବ। ଆମ ଜାଗା ଜାଗାରେ ପାଣି ସୁବିଧା ନାହିଁ ମ୍ୟାଡମ୍,
0: ଜଳସେଚନ ସୁବିଧା ନାହିଁ,
1: ପାଣି ସୁବିଧା ନାହିଁ, ତାପରେ ପାଣିର ଯୋଜନା ନାହିଁ। ଆମେ ଗୋଟେ ଖଣ୍ଡ ଉଠି ସାରିଲା ପରେ ତାକୁ ଆମେ ଛାଡି ଦଉଛୁ, ନାଇଁ ବର୍ଷା ବର୍ଷି ଯଦି ହେଇ ହବ ବୋଲି ବୋଲି ପଛରେ ବି ନାଇଁ, ଏ ବର୍ଷ ପଛରେ ବାହାରିଥିଲା ଗୋଟେ 400 kg ଖଣ୍ଡେ ବାହାରିଥିଲା।
0: ସବୁବେଳେ ଏକା ରେଟ୍ ରହେ ନା କିଛି ପରିବର୍ତ୍ତନ ଆସେ?
1: ନା ନା, ପରିବର୍ତ୍ତନ ବର୍ଷ କେତେ ରେଟ୍ ରେ ଯାଉଛି, ଗୋଟେ ବର୍ଷ ଆମେ 21 ଟଙ୍କାରେ ଦେଇଥିଲୁ, ଗୋଟେ ବର୍ଷ 35 ଟଙ୍କାରେ ଦେଇଥିଲୁ, ତାପରେ 40 ଗଲା, ତାପରେ 85-50 ଏମିତି ପର ବର୍ଷ ହେଲା ଆମେ ଟିକେ ଟିକେ କରୁଛୁ ତ ଆଉ।
0: 10-15 ବର୍ଷ ହେଲା ଆପଣ କପା ଚାଷ କରନ୍ତି, ଅନୁମାନିକ ଆପଣଙ୍କୁ କେତିକି ଲାଭ ଆସେ ଚାଷରେ?
1: ବୋଇଲେ ମ୍ୟାଡମ୍, କାରଣ ଆମେ ତ ଚାଷୀ ଲୋକ, ଯାହା ହେଲେ ଖଟୁ, ବାହାରେ ତ ଯାଇକି ଖଟି ପାରିବୁନୁ ନା?
0: ନାଇଁ ନାଇଁ, ସତ କଥା, ହଁ
1: ବାହାରେ କାହାର ଯାଇକି କାମ କରିପାରିବୁନୁ, କିନ୍ତୁ ଆମର ପଦର ବାଡି କି ନହେଲେ ଆମର ବିଲ ବାଡି ଅଛି ଟିକେ ନେଖେ ଅଲିବେରେ, ଆମେ ସେ ସରକାର ହଉ କି ନହେଲେ ଆମ ନିଜର ହଉ କି ଯାହା ହଉ, ସେଗୁଡା ଟିକେ ଉଖରାଉଖୁରି କରିକିରି ଆମେ ସେ ଜାଗାରେ ତଳପତଳ ହେଇକିରି କହିବା କଥା। ଆଉ ତାହିଁରୁ ଲାଭ କୋଉଥର ଲାଭ ହଉଛି, କୋଉଥର ନଷ୍ଟ ହଉଛି, ଆଉ ବର୍ଷା ବର୍ଷିକି ଦେଇକିରି ଯଦି ଫୁଟିଲା ସମୟରେ ବର୍ଷା ହେଇଗଲା ନଷ୍ଟ
0: ନଷ୍ଟ। ହଁ, ଚାଷରେ ତ ନଷ୍ଟ ଅଛି, ଲାଭ ଅଛି, ଦୁହେଁ ଅଛି, କିନ୍ତୁ ଆମର ମନବୃତ୍ତିଟା ହେଉଛି ବଡ ଜିନିଷ ଯେ ଆମେ ରାସ୍ତାକୁ ଆପଣେଇଛୁ, ସେଟା କରିବା ପାଇଁ ଇଚ୍ଛା କରିକି ସବୁବେଳେ ସେଟାକୁ ଜୀବିକା ଭାବେ ଗ୍ରହଣ କରିବା।
1: ହଁ ହଁ, ଜୀବିକା ଜୀବିକା ଆଜ୍ଞା, ସେଟା ଆମର କାହିଁକି ଆମେ ତ ଆଉ କୋଉଠି ବାହାର ଖଟିପାରିବୁନୁ କି ଯାଇପାରିବୁନୁ, ଆମେ ସେଠୁ ସେ ଲାଭ ହେଲେ କରୁଛୁ କି ନଷ୍ଟ ହେଲେ।
0: ହଁ ନିଶ୍ଚୟ ନିଶ୍ଚୟ, ଲାଭ ପାଖରେ ନଷ୍ଟ ଅଛି, ନଷ୍ଟ ପାଖରେ ଲାଭ ମଧ୍ୟ ରହିଛି ସବୁବେଳେ। ହେଲେ ଆପଣ ସେଟା କପା ଚାଷଟା 15 ବର୍ଷ ହେଲା ଆରମ୍ଭ କଲେ, କିନ୍ତୁ ଲାଭ କେବେ ହେଇଛି କେବେ ନଷ୍ଟ ମଧ୍ୟ ହେଇଛି ସେଟା
1: ଲାଭ ଏବେ 2 ବର୍ଷ ହେଲା ଆଜ୍ଞା, ଟିକେ ଗଭର୍ଣ୍ଣମେଣ୍ଟ ର ଟିକେ ରେଟ୍ ଟିକେ ଚଢା ହବ ହଉଛି,
0: କାହିଁକି ନା ସେଥିରେ ଲେବର ରହୁଛି, ଆପଣଙ୍କ ପିଡିଆ ପାଣି ରହୁଛି, ମେଡିସିନ ରହୁଛି, ସବୁ ପ୍ରକାର ପରିଚାଳନା ପାଇଁ
1: ଖର୍ଚ୍ଚ ଯାଉଛି, ବା ଖର୍ଚ୍ଚ ଯାଉଛି ପ୍ରାୟ 50-60-70 ହଜାର ଖର୍ଚ୍ଚ ଯାଉଛି,
0: ଖର୍ଚ୍ଚ ହେଇଯାଉଛି। ହଁ,
1: ଆଉ ବିକ୍ରି ବି ହଉଛି 20-30 ଲକ୍ଷ ଏମିତି ବିକ୍ରି ହଉଛି ବୋଲେ ଆମେ ଭାବୁଛୁ, ଆମର ଅଧୁଟେ ଆମ ପରିଶ୍ରମ ଗଲା ଆଉ ଅଧୁଟେ ରହିଲା, ସେ ଯୋଉ 50-60 ହଜାର ମିଳିବ ବର୍ଷ ଯାକ ଆମେ ସେଠି କରିକି ଚଳିବା କଥା।
0: ଆପଣ ନିଜ ଜମି ନା ଆପଣ ଯୋଉ କପା ଲଗେଇଛନ୍ତି, ଧାନ ଲଗେଇଛନ୍ତି?
1: ଜର ବୋଲି ଆଜ୍ଞା, ଆମ ବସିବା ଅମଳର ସେ ଜାଗା ଆଠ ଗଡ ହେଇକିରି ଅଛି, କିନ୍ତୁ କଟା ମଧ୍ୟ

0: କରିବାକୁ ବୋଲି ହେଲେ ଅଲଗା ପ୍ରକାର ତ ସିଏ ଗୋଟେ ଅଲଗା ଚାଷ
1: ଚାଷ
0: ଆକୁ ଲାଗୁ ନା ତାକୁ ଲାଗୁ
1: ଲୋକ ମଧ୍ୟ ଦରକାର ମେନ୍ ବାବା ନଥିଲେ ତ କରିପାରିବେନି
0: ମିଳିକିରି ଆମେ ଦିଟା ଖଣ୍ଡ ଧାନ ପାଇଁ ଟିକେ ଇଚ୍ଛା କରୁଛୁ ରାତିଆ ପାଣି ଭଲ ମନ୍ଦ ହବ ଏଇଟା ବାହାର ଖର୍ଚ୍ଚ ପଟ୍ଟାପତ୍ର ଭୂମି କିଛି ନାହିଁ ଭାଗ ଚାଷ ଟିକେ କରୁଛୁ ବିଲବାଡି ଯାକ ଆଉ ବାକି ସେ ପଦର ଯାକ ଆମର ସେତିକି ରହୁଛି କପା ଟିକେ କରା ହଉଛି ଆଉ ଗୋଟେ ସାହୁକାରର ବିଲ ଚାଷ କରିକିରି ସେ ଧାନ ଖଣ୍ଡ ତାଇ ସେ ଅଦା ନଉଛି ଆମେ ଅଦା ହଉଛୁ
1: ନାଇଁ ଆପଣ ମାନେ କରୁଛନ୍ତି ବୋଲି ତ ଆମେ ଘରେ ବସି ଖାଇପାରୁଛୁ ନା ନହେଲେ ସମସ୍ତେ କଣ ଜମି ଥିବା ଲୋକ କଣ ସମସ୍ତେ ଚାଷ କରିପାରୁନି କିଏ ବିଦେଶରେ ରହୁଛି କିଏ ବାହାରେ ରହୁଛି କଣ ସମସ୍ତେ ଆପଣ ମାନଙ୍କୁ ଆଉ ଭରସା କରିକି ଦିଅନ୍ତି ନା
0: ଏ ତ କପା ଆଜ୍ଞା ସବୁ ଯୋଉ ଇଏ ଆମର ଭରଣ ପିଛା ହସ୍ତାନ୍ତଟା ଗଭର୍ଣ୍ଣମେଣ୍ଟ ଥ୍ରୁରୁ ଆସୁଥିଲା ଏ ବର୍ଷ ଆଉ କାଇଁ କାହିଁକି ଆସିଲାନି କଣ ହେଲା ସରକାର ଚେଞ୍ଜ ହେଲା ନା କଣ ହେଲା କିଛି ଆଉ ଜଣା ପଡୁନି
1: ଆପଣ ଟିକେ ଅଫିସରେ ବୁଝିଲେନି ଆପଣ ହେଲେ ପଞ୍ଚାୟତରେ ବୁଝିଲେନି ଆପଣ କୋଉଠୁ ନେଉଥିଲେ ସୁବିଧା ପାଉଥିଲେ ପଞ୍ଚାୟତରୁ ନା ବ୍ଲକରୁ
0: ବ୍ଲକରୁ ଆମର ସରଡ଼ାରୁ
1: ସରଡ଼ା ବ୍ଲକରୁ ତ ଥରେ ଯାଇକି ବୁଝି ଦିଅନ୍ତୁ ଯେ କିଛି ଫେସିଲିଟି ଏବେ ଆସିଛି କି ଆମମାନଙ୍କ ପାଇଁ କିଛି ଯୋଜନା ଆସିଛି କି କିଛି ବୋଲି ବୁଝିଦେଲେ ଜଣା ପଡିବ କେତେବେଳେ ଟିକେ ଯାଇ ବୁଝିଲେ ଆମ ତ ନିଜେ ହିଁ ଯାଇକି ବୁଝିବା କଥା ଆଉ ସେମିତି ତ ଆମ ପାଖକୁ ଆସିକି କହିବ ବୋଲି ନାହିଁ ଆମେ ଯାଇକି ଟିକେ ବୁଝିବା ସମୟ ବାହାର କରିଦେଲେ ଜଣା ପଡିଯିବ
0: 2022

0: ଯାଇ ବୁଝାବୁଝି କଲେ ନିଶ୍ଚୟ ଜଣା ପଡିବ। ଭଲ ଲାଗିଲା ଆଜି ଆପଣ କପା ଚାଷ ଉପରେ ଆଲୋଚନା କଲେ ଆମ ବୈଠକରେ, ତ ଭଲ ଲାଗିଲା, ବହୁତ କଥା ଜାଣିବାକୁ ମିଳିଲା। ଆପଣ ଆକାଶବାଣୀକୁ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ରହୁଛି, ନମସ୍କାର ସାର।
1: ନମସ୍କାର,
2: ବଢିଆ ଲାଗିଲା
3: ବୈଠକଟା, ଆଜି ଭଲ ଲାଗିଲା।
2: ବୈଠକ ସୁନ୍ଦର ଲାଗିଲା, ଏପଟେ ଦେଖିଲାବେଳକୁ ସେ ଶିକ୍ଷିତ ଯୁବ ଚାଷୀ
3: ନୂଆ ଚାଷ କଥା ହେଲେ,
2: ଇଆଡ଼େ ଧଳା ସୁନା ଉପରେ କଥା ହେଲେ,
3: ହଁ
2: ଭଲ ଲାଗିଲା। ଆଉ ଦେଖୁଛ ସମୟ ବଢିଗଲାଣି, ଆଉ ଚାଲ ଯିବା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ
1: ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସୋମନାଥ ଅମୃତ ମହୋତ୍ସବ ପାଳନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗ ଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରସ୍ଥିତ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0: ତାକୁ ଆମେ କହିସାରିଛୁ। ଆପଣ ଜାଣିଛନ୍ତି ଯେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ ଏବଂ ତା ପୂର୍ବରୁ ଶ୍ରୀରାମ ନବମୀ ଦିନ କରତକଳ ଯେଉଁ ଅଛି କଟକରେ ସେହି ରଥ କାଠର ଚିରଟ ଅନୁକୂଳ ମଧ୍ୟ ହୋଇସାରିଛି ଏବଂ ପରମ୍ପରା ମୁତାବକ ରଥ ନିର୍ମାଣର ଯେଉଁମାନେ ମହାରଣା ସେବକ ଅଛନ୍ତି, ଭୋଇ ସେବକ ଅଛନ୍ତି, କମାର ସେବକ କିମ୍ବା ରୂପକାର ସେବକ, ସେମାନଙ୍କ ସହଯୋଗରେ ଶୃଙ୍ଖଳା ସହିତ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏବେ ବାକି ଯାହା ବି ଦିବସ ଗୁଡ଼ିକ ଅଛି ସେଥିରେ ଆମେ ଆଶା କରିବା ଯେ ଯାହା ବି ହେବା କଥା ଠିକ୍ ସମୟରେ ହେବ। ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି ଦିନ ପ୍ରତି ରଥର ଦୁଇଟି ନେଖାଏଁ ଚକ ଅଖ ସଂଯୁକ୍ତ କରାହଉଛି, ତେଣୁ ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍ ହିସାବରେ ସମ୍ପାଦିତ ହେଉଛି ଏବଂ ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତାର ବି ଆମେ ସୁବ୍ୟବସ୍ଥା କରିସାରିଛୁ।
1: ତେବେ ରଥ କାର୍ଯ୍ୟ ତ ଆଗେ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟାର ଶ୍ରୀମନ୍ଦିରରେ ଯେମିତି ବଢ଼ୁଛି ଏ ବର୍ଷ ଆହୁରି ଅଧିକ ହେବ। ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବା ନିଯୋଗମାନଙ୍କ ସହିତ କିଭଳି ସମନ୍ୱୟ ରଖାଇବା ଯାଇଛି?
0: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ, ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଜ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକ ଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆ କରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ଵ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କ ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣ ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁଣ୍ଠ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତା ସମ୍ପୂର୍ଣ୍ଣ ଭାବେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣ ଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେ ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁ ଏଥରକ କ'ଣ ସବୁ ପ୍ରସ୍ତୁତ କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
0: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସାୟ ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି, ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା

0: ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି, ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କୋଉ ସମୟରେ ନୀତିକାନ୍ତି ହେଉଛି, କୋଉ ସମୟରେ ନୀତି ବହୁଳତା ଅଛି, କୋଉ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ ଏବଂ ଚଳିତ ବର୍ଷ ଶ୍ରଦ୍ଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେଇ ଭିତରେ ଯେମିତି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥା ଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
1: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
0: ନିଶ୍ଚିତ ଭାବରେ, ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧାଜନକ ଭାବରେ ଦର୍ଶନ କରିବା ପାଇଁ ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହି ସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି, ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା ଆରଡିସିଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହେଇପାରେ କିମ୍ବା ପୋଷ୍ଟାଲ ହେଇପାରେ, ଧରି ନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ ସେହି ସମୟରେ ଠିକ୍ ହିସାବରେ ଏଟିଏମ୍ରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାଜାନେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ। ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାର ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏ ପ୍ରକ୍ରିୟାରେ ସାମିଲ ହେଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
1: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
0: ଜୟ ଜୟ ମହାପ୍ରଭୁ, ସମସ୍ତ କଲ୍ୟାଣ କର। ଜୟ ଜୟ,
1: ଧନ୍ୟବାଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାୟ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍ଗା, ପ୍ରଯୋଜନା ଦିଲୀପ କୁମାର ନାୟକ।
2: ଆସନ୍ତୁ ବର୍ତ୍ତମାନ ଶୁଣିବା କେତୋଟି ସୁମଧୁର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ। ଏହି କ୍ରମରେ ଆମେ ପ୍ରଥମେ ନେଇଛୁ ଆରତୀ ଚଳଚ୍ଚିତ୍ରରୁ ତାନସେନ୍ ସିଂଙ୍କ କଣ୍ଠରେ।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥରର ବିଷୟ ହେଉଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ତାରିଖ ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରୀ ଦଣ୍ଡପାଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟି ରଖନ୍ତୁ। ବ୍ରହ୍ମପୁରର ଗୃହ ଡେଲିଂ କୋଡ୍ ହେଲା 0680। ଫୋନ୍ ନମ୍ବର 2 2 2 0 5 2 1 ଏବଂ ଅନ୍ୟଟି 2 2 2 2 6 2 1। ମନେ ରହିଲା ତ, ମଇ 13 ତାରିଖ ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
1: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ
2: ଫସିଲା। ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ
3: ସଚେତନ ହୁଅନ୍ତୁ, ସତର୍କ ହୁଅନ୍ତୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ସକି ଯାହା ବର୍ଷ ବର୍ଷ ନୁହେଁ, ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରିଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳବା। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୋତାବନ୍ଧୁ ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ର 106.6 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏୟାର ଆପ୍ ଯୋଗେ। ଆସନ୍ତୁ ବର୍ତ୍ତମାନ ସମୟ କେତୋଟି ହିନ୍ଦୀ ଗଜଲ ଶିଳ୍ପୀ ହେଉଛନ୍ତି ଜଗଜିତ ସିଂ।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଥରର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରୀ ଦଣ୍ଡପାଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁଡ଼ିଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ, ମଇ 13 ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।
1: बेटा सोया, ये तुम्हारा रूम है जो पहले मेरा स्टडी था और उससे पहले तुम्हारे दादाजी का।
2: वाओ पापा, ये घर कितना पुराना है।
1: बेटा, इस घर ने 3 पीढ़ियां दिखी है
2: और अब तक इतना मजबूत रहा है।
3: कुछ चीजें वक्त के साथ और मजबूत होती है, जैसे यादें और चेतनाथ सीमेंट का सुपर ग्रेड सीमेंट 60 सालों की बुनियाद के साथ। चेतनाथ सीमेंट, द परफेक्ट कॉन्क्रीट चॉइस।

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥରର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରୀ ଦଣ୍ଡପାଣି।

ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥରର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପୁରୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରି ଦଣ୍ଡପାଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗୁଡ୍ ଡାଇଲିଂ କୋଡ୍ ହେଲା 06800। ଫୋନ୍ ନମ୍ବର 2 22205221 ଏବଂ ଅନ୍ୟଟି 22226211। ମନେ ରହିଲା ତ, ମଇ 13 ତାରିଖ ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ଶ୍ରୋତାବନ୍ଧୁ ଯେତେବେଳେ ଶୁଣୁଥିଲେ କି ଗୋଟେ ହିନ୍ଦୀ ଗଜଲ ଶିଳ୍ପୀ ଥିଲେ ଜଗଜିତ ସିଂ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ର 106.6 ମେଗାହର୍ଟ୍ସ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇ ଆପ୍ ଯୋଗେ। ଆସନ୍ତୁ ବର୍ତ୍ତମାନ ଶୁଣିବା କେତୋଟି ମନକୁ ଛୁଇଁଲା ଭଳି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ। ଆମେ ପ୍ରଥମେ ନେଇଛୁ ଅଗ୍ନି ପରୀକ୍ଷା ଚଳଚ୍ଚିତ୍ରର ସଙ୍ଗୀତଟି ଉଦିତ ନାରାୟଣ ଗାଇଥିବା

ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଏଇଥର ବିଷୟ ରହିଛି ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ ମଇ ମାସ 13 ତାରିଖ ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବଦ୍ରୀ ଦଣ୍ଡମଣି। ତାହେଲେ ଆମ ପାଖକୁ ଫୋନ୍ କରିବା ପାଇଁ ଫୋନ୍ ନମ୍ବର 2 ଟିପି ରଖନ୍ତୁ। ବ୍ରହ୍ମପୁରର ଗ୍ରୁପ୍ ଡାଇଲିଂ କୋଡ଼୍ ହେଲା 0680। ଫୋନ୍ ନମ୍ବର 2 2220521 ଏବଂ ଅନ୍ୟଟି 2222621। ମନେ ରହିଲା ତ, ମଇ 13 ତାରିଖ ଅପରାହ୍ନ 5-6 ମଧ୍ୟରେ ଫୋନ୍ ନିଶ୍ଚୟ କରିବେ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ନମସ୍କାର।

ଇଟିଲି ସୁବାସ୍ତସ ଏବଂ ଗୀତା ପଟ୍ଟନାୟକ କଥାଚିତ୍ର ଥିଲା ଅକ୍ଷି ତୃତୀୟା। ପରବର୍ତ୍ତୀ ଗୀତଟିକୁ ଆମେ ନେଇଯାଉ। ଆଶିକ ଚଳଚ୍ଚିତ୍ରରୁ ଯୁଗଳ କଣ୍ଠଶିଳ୍ପୀ ହେଉଛନ୍ତି ଗୌତମ ଗିରି ଏବଂ ଅନ୍ତରା ଚକ୍ରବର୍ତ୍ତୀ।

ଏଥିଲେ ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ର। ଚଳଚ୍ଚିତ୍ର ଥିଲା ବାଳୁଙ୍ଗା ଟୋକା। ଏଥିସହ ଶ୍ରୋତାବନ୍ଧୁ ଶେଷ କରୁଛୁ ଆମ ଆଜିର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପ୍ରପୋର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓରେ ରାତି 11 ବଜେକୁ ଯାଉଛି। କିଛି କ୍ଷଣରେ ପ୍ରଥମେ ହିନ୍ଦୀ।

ଦଶ ମିନିଟ୍ ଏଇଠି ସବୁବନ୍ଧ ଶେଷ କରୁଛୁ ଆଜିର ଚଳିତ ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ଆମେ ସ୍ୱାଗତ କରିବୁ ଆମର ପରବର୍ତ୍ତୀ ଅଧିବେଶନରେ, ଅର୍ଥାତ୍ ଆସନ୍ତାକାଲି ସକାଳ 5:55। ତେବେ ସେତେବେଳେ ଯାଏଁ ଶୁଭେଚ୍ଛା ସହ ବିଦାୟ ନେଉଛୁ। ଜୟ ହିନ୍ଦ।